ନଥାଏ। ଆରମ୍ଭ କରିଥିବା କାର୍ଯ୍ୟକୁ ସମାପ୍ତ ନ କରି ଅନ୍ୟ କାର୍ଯ୍ୟର ଆରମ୍ଭ କରିବା ଉଚିତ ନୁହେଁ। ଆରମ୍ଭ କରିଥିବା କାର୍ଯ୍ୟକୁ ସମାପ୍ତ କରିବା ହିଁ ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ। ଆକାଶବାଣୀ ଭବାନୀପାଟଣ ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ କାର୍ଯ୍ୟକ୍ରମ ରେଡ଼ିଓ କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: of investment and simplifying compliance requirements. Under the revised framework, FPIs investing through the general route will no longer be required to comply with short-term investment limits, security-wise limits, and also concentration limits. In chess, Grandmaster R. Pragnananda has created history by becoming the first Indian to win the Norway chess title in Oslo with a final round victory over Germany's Vincent Kemer. Pragnananda, who began the day in the third place, secured a crucial classical win worth 3 points to finish with 18 points and seal the title. In hockey, India defeated Pakistan 5-3 in the semi-final of the men's under-18 Asia Cup in Kakamigihara, Japan, to set up a title clash against the hosts. In cricket, India will take on Afghanistan in a one-off test match at the Maharaja Yadavendra Singh International Cricket Stadium in New Chandigarh today. The match will begin at 9:30 a.m. Indian Standard Time. This will be the first test between the two sides since 2018, when Afghanistan played its maiden test match. Shubman Gill will lead the men in blue. And that is the end of this news bulletin.
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏ କଥା ସତ୍ୟ ଯେ ଆମେ ସମସ୍ତେ ତାଙ୍କୁ ଖୋଜୁଛୁ ତାଙ୍କୁ ଆମେ ଦେଖିବାକୁ ଚାହୁଁ ତାଙ୍କୁ ହିଁ ଆମେ ଜାଣିବାକୁ ଚାହୁଁ ମୁଁ ଚାହେଁରେ ଏହି ମୁଁ ଯେତେବେଳେ ଅହଂ ସେତେବେଳେ ଶ୍ରୀ ଜଗନ୍ନାଥ ଅସମାବୃତ ମୋ ଭିତରେ ଯେତେବେଳେ ତୁମିର ପ୍ରତିଷ୍ଠା ହୁଏ ସେତେବେଳେ ଜଗନ୍ନାଥ ଉଦ୍ଭାସିତ ତାମସା ଉଦ୍ଭାସର ମଧ୍ୟବର୍ତ୍ତୀ କୌଣସି ଏକ ଅଜ୍ଞାତ ଆଲୋକ ଅନ୍ଧାରୀ ଶୂନ୍ୟତାରେ ମନୁଷ୍ୟର ଦ୍ୱନ୍ଦ୍ୱ ଏହା ହେଉଛି ମଣିଷର ଜୀବନ ଏକ ପକ୍ଷରେ ତାର ମନ ଦ୍ୱନ୍ଦ୍ୱାତ୍ମକ ଅପରପକ୍ଷରେ ତାର ଗନ୍ତବ୍ୟ ନୀଳାଚଳ ଅସଲରେ ଦ୍ୱନ୍ଦ୍ୱାତ୍ମକତାରୁ ନୀଳାଚଳ ଯାତ୍ରା ଆମ୍ଭମାନଙ୍କର ଜୀବନର ଭବିତବ୍ୟ ସେହି ନୀଳାଚଳ ନାୟକଙ୍କ ଶ୍ରୀ ପାଦପଦ୍ମରେ ଆଜିର ବନ୍ଦନା କାର୍ଯ୍ୟକ୍ରମ ପୂର୍ଣ୍ଣପ୍ରାଣରେ ସମର୍ପିତ ପ୍ରଥମ ଭକ୍ତି ଅର୍ଘ୍ୟ ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠରେ ପୁରାତନ ରଚନାରୁ

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ଶୁଣନ୍ତୁ ଚେତନା ଏବଂ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସାଧାରଣତଃ ଆମେ ନିଜ ରାଜ୍ୟରେ ଜିଲ୍ଲାରେ ଏବଂ ଘର ନିକଟରେ ରହିବା ପାଇଁ ପସନ୍ଦ କରିଥାଉ। ଏହା ସ୍ୱାଭାବିକ ମଧ୍ୟ। ଏହା କିଛି ଖରାପ କଥା ନୁହେଁ। କିନ୍ତୁ ଆମେ ଯଦି ରାଜ୍ୟ ବାହାରକୁ ଯିବା, ଅନ୍ୟ ସ୍ଥାନରେ ରହିବା, ଏକ ଭିନ୍ନ ପ୍ରକାର ନିଆରା ଅନୁଭୂତି ହୁଏ। ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସି ଜୀବନକୁ ଅତି ନିକଟରୁ ଦେଖିହୁଏ, ଲୋକଙ୍କ ଦୃଷ୍ଟିଭଙ୍ଗୀ ଜାଣିହୁଏ। ଅନେକ ବର୍ଷ ତଳେ ମୋର ବାହାରେ ରହିବା ସମୟରେ ଜଣେ ଯୁବକଙ୍କ ସହିତ ପରିଚୟ ହୋଇଯାଇଥାଏ। ଉଚ୍ଚତା ସାମାନ୍ୟ କମ୍, ଦେଖିବାକୁ ଗୋରା, ସନ୍ଧ୍ୟାରେ ବ୍ରେଡ୍ ପକୋଡ଼ା ଖାଇବାର ଗୋଟେ ଅଭ୍ୟାସ ହୋଇଯାଇଥାଏ। ଦୁଇ ଜଣ ପାଖରେ ବସି ଖାଉ। ଦିନେ ହୋଟେଲରେ ଭିଡ଼ ଯୋଗୁଁ ପ୍ଲେଟ୍ ମିଳିବା କଷ୍ଟକର ହେଉଥାଏ। ହୋଟେଲବାଲା କହିଲା, ଗୋଟିଏ ପ୍ଲେଟ୍ରେ ଦେଇଦେଉଛି, କେତେବେଳେ ଆଉ ବସିବ? ମୁଁ କହିଲି, ଠିକ୍ ଅଛି। ବନ୍ଧୁ ଜଣକ ଥତମତ ହେଉଥାନ୍ତି। ମୁଁ କହିଲି, ଖାଅ, ପରେ ପ୍ଲେଟ୍ ମିଳିଲେ ଆଣିବ ଯେ। କୁନ୍ଥ କୁନ୍ଥ ହୋଇ ବନ୍ଧୁ ଜଣକ ଖାଇବା ଆରମ୍ଭ କଲେ। ଖାଇସାରିବା ପରେ ମୁଁ ପଚାରିଲି, ଏମିତି କ'ଣ ହେଉଥିଲ? ଗୋଟିଏ ପ୍ଲେଟ୍ରେ ଖାଇଲେ ଅସୁବିଧା କ'ଣ? ମୁଁ ଅନ୍ୟ ଜାତିର ତ, ଭାବିଲି ଆପଣ କାଳେ ଖରାପ ଭାବିବେ। ବନ୍ଧୁଙ୍କ କଥା ଶୁଣି ମୁଁ ଚୁପ୍ ରହିଲି। ପ୍ରକୃତ କଥା ହେଉଛି, ଦୀର୍ଘ ଏକ ବର୍ଷର ବନ୍ଧୁତା ପରେ ବି ମୁଁ ସେ କେଉଁ ଜାତିର ଜାଣିନଥିଲି, କିମ୍ବା ଏ ସମ୍ପର୍କରେ ତାଙ୍କୁ କେବେ ପଚାରିନଥିଲି। ଆଉ ଥରକର ଘଟଣା, ଏମ୍ଏ ପାସ୍ କଲାପରେ ଭାବିଲି କିଛି ରିସର୍ଚ୍ଚ କାମ କରିବି। ରାଜ୍ୟ ବାହାରେ ଭଲ ସ୍କୋପ୍ ଅଛି, ଏମିତି ଭଲ ନାଁ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲି। ପ୍ରଫେସରଙ୍କୁ ଭେଟିଲି, କହିଲି, ଏହି ବିଷୟରେ ମୁଁ ରିସର୍ଚ୍ଚ କରିବା ପାଇଁ ଚାହୁଁଛି, ଆପଣଙ୍କର ତ ଭଲ ପ୍ରବେଶ ଅଛି, ମୋତେ ଗାଇଡ଼ କରିପାରିବେ? ପ୍ରଫେସର ଜଣକ ଗାଇଡ଼ କରିବେ କ'ଣ? ମୋତେ କହିଲେ, ତମେ ତ ଜାଣିଛ ଏ ବିଶ୍ୱବିଦ୍ୟାଳୟ ଅନ୍ୟ ଧର୍ମ ସମ୍ପ୍ରଦାୟର, ତମେ ମୋ ପୁଅ ଭଳିଆ ହେବ, ଏଠି କାହିଁକି ପଢ଼ିବ? ଅନ୍ୟ ବିଶ୍ୱବିଦ୍ୟାଳୟ ଦେଖ। ପ୍ରଫେସରଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। ଉଚ୍ଚଶିକ୍ଷାର ଆଶା ଛାଡ଼ି ସେଠୁ ପଳାଇ ଆସିଲି। କିନ୍ତୁ ଜୀବନରେ ଏଭଳି ଲୋକଙ୍କୁ ଭେଟିବା ପରେ

ମନେ ହୁଏ ସମ୍ପ୍ରତି ଦେଶରେ ଯେଉଁ ଜାତି ଧର୍ମ କିମ୍ବା ସମ୍ପ୍ରଦାୟକୁ ନେଇ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୁଏ ଏଥିପାଇଁ ଗ୍ରାମାଞ୍ଚଳର ଅଶିକ୍ଷିତ କିମ୍ବା ଅର୍ଦ୍ଧଶିକ୍ଷିତ ଲୋକଙ୍କ ଅପେକ୍ଷା ଏହି ଶିକ୍ଷିତ ଲୋକମାନେ ହିଁ ଦାୟୀ ଏବଂ ଏମାନେ ନିଜ ସ୍ୱାର୍ଥ ପାଇଁ ସାମାଜିକ ବିଭେଦ ବଳବତ୍ତର ରହିବା ପସନ୍ଦ କରନ୍ତି। ଭୋଟ ପାଇଁ ସବୁ ନାଟକ ହିଁ, ପରଦା ଆଢ଼ୁଆଳରେ ଏମାନେ ହିଁ ପ୍ରକୃତ ଖଳନାୟକ। ଆମ ଦେଶର ଯେଉଁ ମହାନ ପରମ୍ପରା ରହିଛି, ଏହି ଶିକ୍ଷିତ ବର୍ଗ ତାର ଗୋଟିଏ ଗୋଟିଏ କଳଙ୍କ। ଏହି ଠିକାଦାରମାନେ ନା ପୁରାଣ ବୁଝନ୍ତି ନା ଇତିହାସ, ବୁଝିଲେ ବି ନ ବୁଝିଲା ପରି ହେଉଥିବେ। ଭଗବାନ ଶ୍ରୀରାମ ଶବରୀର ଅଇଁଠା ଫଳ ଖାଇଥିବାର କ'ଣ ସନ୍ଦେଶ ଦେଇଥାଏ? ନିଶ୍ଚିତ ଭାବରେ ଅଛୁଆଁ ଭେଦଭାବ ଗ୍ରହଣୀୟ ନୁହେଁ ବୋଲି। ଇତିହାସରେ କେବଳ ଏମାନେ ଔରଙ୍ଗଜେବ ଭଳି ଅସହିଷ୍ଣୁ ସମ୍ରାଟଙ୍କୁ ଦେଖିପାରନ୍ତି, ଆକବରଙ୍କ ଭଳି ଉଦାର ଏବଂ ମହାନୁଭବ ସମ୍ରାଟଙ୍କୁ ନୁହେଁ। ଜାତି ଏବଂ ଧର୍ମକୁ ନେଇ ଯେ କେବଳ ରାଜନୀତି ଖେଳ ଚାଲିଛି, ଏହା ସମ୍ପୂର୍ଣ୍ଣ ରୂପେ ଠିକ୍ ନୁହେଁ। ସମାଜର ଠିକାଦାରମାନେ ଏଥିପାଇଁ ମୁଖ୍ୟତଃ ଦାୟୀ। ଯଦି ଜାତି ଧର୍ମ ବିଷୟରେ ଲୋକ ଭୁଲିଯିବେ, ରାମରାଜ୍ୟ ପ୍ରତିଷ୍ଠା ହୋଇଯିବ, ତାହେଲେ ଜାତି ଧର୍ମ ନାଁରେ ଯାହା ସବୁ ସୁବିଧା ସୁଯୋଗ ମିଳୁଛି ତାହା ବନ୍ଦ ହୋଇଯିବ ନାହିଁ ତ? ସମାଜର ପ୍ରତ୍ୟେକ କ୍ଷେତ୍ରରେ, ଶିକ୍ଷାନୁଷ୍ଠାନରେ, ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଏହି କଳଙ୍କର ମୂଳୋତ୍ପାଟନ ହିଁ ସମାଜର ମଙ୍ଗଳ କରିପାରିବ।

ପ୍ରଚାର କରିଛୁ ଅତିପରି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ।

ଯଦୁକୁଳ ବ୍ରହ୍ମଶାପଗ୍ରସ୍ତ ହେବା ପରେ ଇନ୍ଦ୍ର ଏବଂ ଶଙ୍କରାଦି ଦେବତା ପରିବୃତ୍ତ ହୋଇ ସ୍ୱୟଂ ବ୍ରହ୍ମା ଦ୍ୱାରକାପୁରକୁ ଶ୍ରୀକୃଷ୍ଣଙ୍କର ମନୋହର ରୂପ ଦେଖିବାକୁ ଆସିଛନ୍ତି। ବ୍ରହ୍ମା ଓ ଦେବଗଣ ତାଙ୍କର ସ୍ତବସ୍ତୁତି କରିଛନ୍ତି। ଭଗବାନଙ୍କ ଲୀଳାଗୁଣ ଶ୍ରବଣରେ ବୃଦ୍ଧିପ୍ରାପ୍ତ ଶ୍ରଦ୍ଧା ଦ୍ୱାରା ସାତ୍ୱିକ ଚିତ୍ତ ଲୋକଙ୍କର ଯେଉଁ ପ୍ରକାର ଚିତ୍ତଶୁଦ୍ଧି ଘଟେ, ବେଦାଧ୍ୟୟନ, ବେଦ ଅର୍ଥ ଶ୍ରବଣ କି ଦାନ ତପସ୍ୟା ଦ୍ୱାରା କାମନା ବାସନାଯୁକ୍ତ ଜୀବଙ୍କର ସେପରି ଚିତ୍ତଶୁଦ୍ଧି ସମ୍ଭବପର ନୁହେଁ।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିନିକିଆ ସମ୍ବଲପୁର ଗସ୍ତତି ଆସୁଛନ୍। ଦିନର 11 ବଜେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରନ ପହଞ୍ଚିବେ। ସେନୁ ସମ୍ବଲପୁର ଆସିକରି ପିତାପାଲି ଫୁଟବଲ ଏକାଡେମୀ ପରିଦର୍ଶନ କରିବେ। ସମଲେଶ୍ୱରୀ ଫୁଟବଲ କ୍ଲବ୍ନୁ ତିଆରି ହୋଇଥିବାର ସନ୍ତରଣାଗାର, 3 ଫୁଟବଲ ପଡ଼ିଆ ଆର୍ ଜିମ୍ନାସିୟମ୍ ବୁଲି ଦେଖିବେ। ସଞ୍ଜବେଳେ ଗଙ୍ଗାଧର ମଣ୍ଡପନୁ ଚାଲିଥିବାର ଜାତୀୟ ସ୍ତରର କବାଡ଼ି ପ୍ରତିଯୋଗିତା ଥିବିଲ୍ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରବାର ଲାଗି ଦୁଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଉଲର ମିଲିଂ ଖର୍ଚ୍ଚା ବଢ଼ାଇଛନ୍। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଅନୁସାରେ ଉଷ୍ଣା ଚାଉଳର ମିଲିଂ ଖର୍ଚ୍ଚା କ୍ୱିଣ୍ଟାଲ ପିଛା 20-40 ଟଙ୍କାକେ ବଢ଼ାଯାଇଛି। ସେନ୍ତା ଘରୁଆ ମିଲିଂର ମିଲିଂ ଦାମ 10-20 ଟଙ୍କାକେ ବଢ଼ିଛି। ଏଥିର୍ଲାଗି ମିଲରମାନଙ୍କର ସମସ୍ୟା ଦୂର ହେବାର ସହିତ ଚାଷୀମାନଙ୍କନୁ ସୁରୁଖୁରୁତି ଧାନ କିଣା ଯାଇପାରବା, ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବରକସ ହେବା ବୋଲିକରି ମୁଖ୍ୟମନ୍ତ୍ରୀ ଆଶ କରିଛନ୍। ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତାକେ ନେଇକରି

ସାରା ରାଜ୍ୟ ଜନସମ୍ପୃକ୍ତି କାର୍ଯ୍ୟକ୍ରମର ପ୍ରସ୍ତୁତି ବାବଦେ ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୈଠକଟି ଅଧ୍ୟକ୍ଷତା କରିକି ସବୁ ଜିଲ୍ଲାପାଳମାନଙ୍କ ସାଙ୍ଗେ ଆଭାସୀ ଜରିଏ ସରକାରୀ ଯୋଜନାର ହିତାଧିକାରୀମାନେ କେନ୍ତା ଉପକୃତ ହେଉଛନ୍ ଆର୍ ଲୁକର ପାକ୍କେ ଭିନ୍ ଭିନ୍ ଯୋଜନାର ଲାଭ ଅଏତ୍କାନୁ ଅଏତ୍କା ପହଞ୍ଚା ଯାଇପାର୍ବା ତାର୍ ଉପରେ ଜୋର୍ ଦେଇଥିଲେ। ଆଇବା 12 ତାରିଖନୁ ଜିଲ୍ଲା ବ୍ଲକ ଆର୍ ଗ୍ରାମ ପଞ୍ଚାୟତ ସ୍ତରନୁ ଭିନ୍ ଭିନ୍ ସମ୍ପୃକ୍ତି ଜନସମ୍ପୃକ୍ତି କାର୍ଯ୍ୟକ୍ରମ ପ୍ରଦର୍ଶନୀ ଜନ ସଚେତନତା ଶିବିର ଆର୍ ଜନସମ୍ବାଦ ଆୟୋଜନ କରାଯିବାର ବାବଦେ ସୂଚନା ଆର୍ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟ ଆଇବା 21 ତାରିଖ ଦିନ ହେବାର୍କେ ଥିବା ନିଟ୍ UG 2026 ପୁନଃ ପରୀକ୍ଷାକେ ସ୍ୱଚ୍ଛ ସୁରକ୍ଷିତ ଆର୍ ସୁରୁଖୁରୁ ପରିଚାଳନା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସଫଳ ଆୟୋଜନ ଲାଗି ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକେ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିଥି ଆବଶ୍ୟକ ପଦକ୍ଷେପ ନେବାର୍କେ ପରାମର୍ଶ ଦେଇଛନ୍। ସୁରକ୍ଷା ବ୍ୟବସ୍ଥା, ପରୀକ୍ଷା ସାମଗ୍ରୀ, ନିରାପଦ ପରିବହନ, ପରୀକ୍ଷା କେନ୍ଦ୍ରମାନଙ୍କ ପ୍ରସ୍ତୁତି ଆର୍ ଆବଶ୍ୟକ ସମନ୍ୱୟ ଉପରେ ଶ୍ରୀମତୀ ଗର୍ଗ ଜୋର୍ ଦେଇଛନ୍। ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ଓଡ଼ିଶାକେ ଅଏତ୍କା 6ଟା ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଲାଗି ମାନ୍ୟତା ଦେଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଆର୍ ହସ୍ପିଟାଲର ପ୍ରସୂତି ଆର୍ ସ୍ତ୍ରୀ ରୋଗ ବିଭାଗକେ 4ଟା ସିଟ୍ ଆଉ ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକେ 2ଟା MBBS ଡିପ୍ଲୋମା ସିଟ୍କେ ସ୍ୱୀକୃତି ମିଳିଛି। ଏଥିରେ ରାଜ୍ୟନୁ ଡାକ୍ତରୀ ଶିକ୍ଷା ଆର୍ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକେ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବା। ସେଥିଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍। ପୁରୀନୁ ହୋଇଥିବାର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦ୍ଯାପନୀ ଦିବସ ଗଲାକାଲି ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧିମାନେ ବିପର୍ଯ୍ୟୟ ପରିଚାଳନାଥି ନିଜ ନିଜର ଭିତରେ ସହଯୋଗ ସୁନିଶ୍ଚିତ କରିବାର ଲାଗି ଆଲୋଚନା କରିଛନ୍। ଉପରବେଳା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଭିନ୍ ଭିନ୍ ଦେଶର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଆର୍ ଜୀବନ ରକ୍ଷା ଅନୁଷ୍ଠାନ ରାମଚଣ୍ଡୀ ପରିଦର୍ଶନ କରିଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆର୍ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନର ଗଲାକାଲି 7 ନମ୍ବର ଦିନ ସରିଛେ। ବେଲବୁଡ଼ାର 6 ବଜେ ତକ ରାଜ୍ୟ 1,45,15,212 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ସାରା ରାଜ୍ୟ 45,255 ଜଣ BLO ଆର୍ 33,026 ଜଣ BLA କାମଥି ନିୟୋଜିତ ଅଛନ୍। BLOମାନେ ଆଦିବାସୀ ଅଧ୍ୟୁଷିତ ଆର୍ ଦୁର୍ଗମ ଇଲାକା ସହିତ ଗାଁ ସହରନୁ ଘର ଘର ଯାଇକରି ଫର୍ମ ବାଣ୍ଟୁଛନ୍। ସମ୍ବଲପୁର ସହରନୁ ସ୍ଥାନୀୟ ପ୍ରଶାସନ ଆର୍ ଓର୍ମାସ ତରଫରୁ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ ପସରା ଗଲାକାଲି ମୂଳ ହୋଇଛି। ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଆର୍ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରୋହନ ଖତ୍ରୀ ତାର ଶୁଭାରମ୍ଭ କରିଛନ୍। ଚାଷୀମାନଙ୍କର ଇ ଆମ୍ ପସରା ଏବେ 11 ତାରିଖ ତକ ଚାଲ୍ବା। ଫି ଦିନ ସକାଳ 8 ବଜେନୁ ରାତି 8 ବଜେ ତକ ଲୋକ ଲାଗି ଖୋଲା ରହିବା। ଇ ଗାଁ ପଚରାଥି ମୋଟ 19ଟା ଷ୍ଟଲ୍ ଖୋଲାଯାଇଛି ଆର୍ 14 ଜଣ ଆଗୁଆ ଚାଷୀ ଆର୍ 4ଟା ଚାଷୀ ଉତ୍ପାଦକ ସଂଘ ଯୋଗ ଦେଇଛନ୍। ପୁରୀ ବେଳାଭୂମିଠାରେ ଶ୍ରୀକ୍ଷେତ୍ର ସୂଚନା ତରଫରୁ ଗଲା 5 ଦିନ ଧରିକରି ଚାଲିଥିବାର ଜାତୀୟ ଲୋକମେଳା ଆର୍ ଜାତୀୟ କୃଷି ମେଳା ଉଦ୍ଯାପିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ଜାତୀୟ ସ୍ତରରେ ମେଳା ଦେଶର ଲୋକ ଜନଜାତି ଆର୍ କୃଷି ପରମ୍ପରାର ଗୋଟିଏ ଅଦ୍ୱିତୀୟ ସମାଗମ ହୋଇଛି ବୋଲି କହିଛନ୍। ଏ ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କୃଷି ମେଳା ବୁଲି ଦେଖିବାର ସହିତ ଏନ୍ତା ମେଳା କୃଷକ ଆର୍ କୃଷି ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଲାଗି ଉପାଦେୟ ହେବା ବୋଲିକରି କହିଥିଲେ। ଏଛିନି ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା 3 ଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ଦିନ ପୂରଣ ହୋଇଥିବା ବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24 ଜାତୀୟ ଲୋକମେଳା ଓ 17 ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ PIB ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। PIB ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ

0: ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା' ରାମାୟଣମାଙ୍କ 33 ଦିନ ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମା'ଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ 13 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଗଳା କର୍କଟ ରୋଗ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: ଜୀବନର ବୈତରଣୀ ସ୍ରୋତରେ ଭାସୁ ଭାସୁ କାହାକୁ କେତେ ପଥର, କଣ୍ଟା, ଖୁଞ୍ଚ ସାମ୍ନା କରିବାକୁ ପଡ଼େ ତା କହି ହୁଏ ନା। ଖୁସି ଜୀବନରେ କେତେବେଳେ ବା କର୍କଟ ରୋଗର ଆବିର୍ଭାବ ହୋଇଯାଏ ଓ ତାହା କେତେ ଯେ ଦୁଃଖ ଆଣିଦିଏ ସମସ୍ତେ ଅଳ୍ପ ବହୁ ଜାଣିଥିବେ। ତେବେ ଏପରି କିଛି କର୍କଟ ରୋଗ ଅଛି ଯାହାକୁ ଆମେ ନିଶ୍ଚୟ ପ୍ରତିରୋଧ କରିପାରିବା, ତାରି ଭିତରୁ ଗଳାରେ କର୍କଟ ରୋଗ ଅନ୍ୟତମ। 40-50% ଗଳାରେ କର୍କଟ ରୋଗୀ ଧୂମପାନ ଓ ତମାଖୁ ସେବନ ପାଇଁ ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ। ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି ଦୁନିଆରୁ ହଟିଯାଆନ୍ତା ତେବେ ଏଇ 40% ରୋଗୀ ରକ୍ଷା ପାଇଯାଆନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱ ଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ୍ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା ରାସ୍ତାରେ ତିଆରି ପିଚୁରେ ଥାଏ, ଓ ରେଡିଓ ଆକ୍ଟିଭ୍ କମ୍ପାଉଣ୍ଡ ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ତେବେ ଏତେ ସବୁ ବିଷ ଆମ ଅଜଣାରେ ଏଇ ଧୂମପାନ ଜରିଆରେ ନିଶ୍ୱାସ ପ୍ରଶ୍ୱାସରେ ଫୁସ୍ଫୁସ୍ ଦେଇ ଭିତରକୁ ନେଇଯାଉ। ତେଣୁ ଯେଉଁମାନେ ଏତିକି କଥା ବୁଝିପାରିଥିବେ ତାଙ୍କ ଜୀବନରେ ସେ କିମ୍ବା ତାଙ୍କ ସାଙ୍ଗସାଥି କେବେ ବି ସାହସ କରିବେନି ଏ ବିଷକୁ ନିଜ ଦେହକୁ ଟାଣି ନେବାକୁ। ଛାଡ଼ନ୍ତୁ, କହୁ କହୁ ଏତେ କଥା କହିଦେଲି, ତେବେ ଏହାର ଚିକିତ୍ସା କେତେ କଷ୍ଟସାଧ୍ୟ ଆସନ୍ତୁ ଆପଣମାନେ ଜାଣିବେ। ଯଦି ପ୍ରଥମ ଅବସ୍ଥାରେ ରୋଗୀ ଆସିଛନ୍ତି ତେବେ ଏହାର ମୁଖ୍ୟ ଚିକିତ୍ସା ହେଲା ଅପରେସନ୍। ଅପରେସନ୍ କରି ରୋଗକୁ ଦୂରରୁ କଡ଼ାଯାଏ ଏବଂ ଅପରେସନ୍ କରୁ କରୁ ଅଧିକାଂଶ ରୋଗୀଙ୍କ ସ୍ୱରପେଟି ବି ବାହାର କରିବାକୁ ପଡ଼େ। ସବୁଦିନ ପାଇଁ ତଣ୍ଟିରେ ନିଶ୍ୱାସ ରାସ୍ତା ଖୋଲି ଦିଆଯାଏ, କଥା କହିଲେ ସ୍ପଷ୍ଟ ହୁଏ ନାହିଁ, ଦରକାର ପଡ଼ିଲେ ଭଏସ୍ ପ୍ରୋସ୍ଥେସିସ୍ ଦେଇ କଥା ସ୍ପଷ୍ଟ କରାଯାଏ। ବେକର ଗ୍ରନ୍ଥି ବି ଅପରେସନ୍ରେ ବାହାର କରିବାକୁ ପଡ଼େ। ଯଦି ପ୍ରଥମରୁ ରୋଗକୁ ପ୍ରତିହତ କରା ହୋଇପାରିଥାନ୍ତା ତେବେ ଏତେ ବଡ଼ ଅପରେସନ୍ କାହିଁକି ଦରକାର ପଡ଼ିଥାନ୍ତା।

0: ଆଉ ଯଦି ରୋଗ ବଢ଼ିଯାଇଥାଏ ତେବେ ପ୍ରଥମେ କେମୋ ଇଞ୍ଜେକ୍ସନ୍ ବା ରେଡିଓଥେରାପି ଚିକିତ୍ସା କରି ରୋଗକୁ ଛୋଟ କରିବାକୁ ଚେଷ୍ଟା କରାଯାଏ ଓ ପରେ ପୁଣି ଅପରେସନ୍ କରାଯାଏ। ତେବେ ଏ ଅବସ୍ଥାରେ ରୋଗ କେତେ ଭଲ ହୋଇପାରେ କହି ହୁଏ ନାହିଁ। ତେଣୁ ଶ୍ରୋତାଗଣ, ଗଳା କର୍କଟ ରୋଗ କେତେ ମାରାତ୍ମକ ଆପଣ ଜାଣିଲେ ତ? ତେବେ ଏହାର ମୁଖ୍ୟ କାରଣ ତମାଖୁଠାରୁ ଦୂରେଇ ରୁହନ୍ତୁ। ଆଉ ଯଦି ଆପଣ ଏ ରୋଗରେ ପୀଡ଼ିତ ହୋଇଗଲେ ତେବେ ସଚେତନ ରୁହନ୍ତୁ, ପ୍ରଥମ ଅବସ୍ଥାରୁ ଆସି ଡାକ୍ତରଙ୍କ ପାଖରେ ପହଞ୍ଚି ଯାଆନ୍ତୁ। ଅପରେସନ୍ ଦ୍ୱାରା ନିଶ୍ଚୟ ଭଲ ହୋଇଯିବ, ଦରକାର ପଡ଼ିଲେ ଆଗକୁ ରେଡିଏସନ୍ ଚିକିତ୍ସା ହେବ। ସ୍ୱରପେଟି ରଖିକି ବି ଆଜିକାଲି ଅପରେସନ୍ ହୋଇପାରୁଛି। ଯଦି ବା ସ୍ୱରପେଟି ଚାଲିଗଲା ତେବେ ଭଏସ୍ ପ୍ରୋସ୍ଥେସିସ୍ ଦ୍ୱାରା ସ୍ୱରକୁ ଫେରାଇ ଅଣାଯାଇପାରୁଛି। କିନ୍ତୁ ଲେଡ଼ିଗୁଡ଼ କହୁଣୀକୁ ଯଦି ଚାଲିଗଲା ତେବେ ଆପଣଙ୍କ ଦୁର୍ଭାଗ୍ୟ, ଖାଲି ଚିକିତ୍ସା କରିବାଟା ସାର ହୁଏ, ଲାଭ ବେଶୀ ହୁଏନି। ତେବେ ଆସନ୍ତୁ, ତମାଖୁ ମୁକ୍ତ ପରିବେଶ ସୃଷ୍ଟି କରିବା ଆପଣ ଆଉ ଆମେ ମିଶି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ନେପାଳ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଭାରତୀୟ ଶାନ୍ତିରକ୍ଷକ ମେଜର ଅଭିଳାଷା ବାରାକ୍କୁ 2025 ଲାଗି ମିଳିଲା ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାର। ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ 2025-26 ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ସନ୍ଧ୍ୟାରେ ଦାମନଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ସାମିଲ ହୋଇଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶ ଏବଂ ଗରିବ ଜନସାଧାରଣଙ୍କ ଲାଗି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦେଇ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦାମନଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏହାଦ୍ୱାରା ସଂଯୋଗୀକରଣ ସୁଗମ ହେବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ଜନସାଧାରଣଙ୍କୁ ଏହାର ସୁଫଳ ମିଳିପାରିବ। ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ସହ ଦାମନ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ଗତକାଲି ସୁରତ ଗସ୍ତ କରି ସେଠାରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଭାରତ ରୁଷ ମଧ୍ୟରେ ରହିଥିବା ଏକ ସଶକ୍ତ ରଣନୈତିକ ଭାଗିଦାରୀର ଅଂଶସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ କହିଛନ୍ତି, ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ

କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ ପାଞ୍ଚଟି S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି 5 ବିଲିୟନ ଆମେରିକୀୟ ଡଲାରର ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4ଟି ଭାରତକୁ ଆସିସାରିଥିବା ବେଳେ 5ମଟି ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି 3 ଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କ କୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ ଫଳପ୍ରଦ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକକୁ 2025 ବର୍ଷ ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବାକ୍ଟ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆଜି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶବ୍ୟାପୀ ଜାରି ରହିଥିବା କ୍ଷେତ ବଚାଓ ଅଭିଯାନରେ ଗତକାଲି ସୁଦ୍ଧା 9,42,000 କୃଷକ ସାମିଲ ହୋଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, କୃଷି କ୍ଷେତ୍ରରେ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ଉର୍ବରତା ସଂରକ୍ଷଣ ଏବଂ ନିରନ୍ତର କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅଭିଯାନ ଅଧୀନରେ 17,800 ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରାୟ 3,700 ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି। ତାଲିମ ଶିବିରରେ ଚାଷୀମାନଙ୍କୁ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଚାଷ କାର୍ଯ୍ୟରେ ଆଧୁନିକ ବୈଜ୍ଞାନିକ ପଦ୍ଧତିକୁ ଆପଣାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ଶିବିରଗୁଡ଼ିକରେ 1,57,000 କୃଷକ ଅଂଶଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ 8,850 କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଜୈବିକ ଏବଂ ବିକଳ୍ପ ପୁଷ୍ଟିର ବ୍ୟବହାର ଓ ସମନ୍ୱିତ ପୁଷ୍ଟି ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି।

0: ଅଟେ। ଅସ୍ଲୋଠାରେ ଅନୁଷ୍ଠିତ ଫାଇନାଲ୍ ରାଉଣ୍ଡରେ ସେ ଜର୍ମାନର ଭିନ୍ସେଣ୍ଟ କିମେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚେନ୍ନାଇର ଏହି 20 ବର୍ଷ ବୟସ୍କ ଚେସ୍ ଖେଳାଳି ଦ୍ୱିତୀୟ ଥର ଲାଗି ନରୱେ ଚେସ୍ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳମ୍ରେ ଅଧିକ ଘନୀଭୂତ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିଲାଗି ମାଲାପୁରମ୍, କୋଜିକୋଡ଼େ, ୱାୟନାଡ଼, କନ୍ନୁର ଓ କାସରଗଡ଼ ଜିଲ୍ଲା ଲାଗି ଆଜି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପ୍ରତିକୂଳ ପାଗ ଲାଗି କେତେକ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନେ କେରଳମ୍, ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

0: ନମସ୍କାର ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆସନ୍ତୁ ଆଜିର ପରିକ୍ରମାରେ ଶୁଣିବା କିଛି ସୂଚନା କିଛି ସଙ୍ଗୀତ। ତେବେ ଆକାଶବାଣୀ ଭବାନୀପାଟଣାର ପ୍ରସାରଣ କକ୍ଷରୁ ମୁଁ ଆପଣଙ୍କର ଚିରପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ। ବନ୍ଧୁଗଣ, ବର୍ତ୍ତମାନ ଖରା ଦିନର ସମୟ। ଖରା ଦିନକୁ ଦିନ ବଢ଼ିବାକୁ ଲାଗିଛି, ତାତି ବଢ଼ୁଛି, ଅସହ୍ୟ ହେଉଛି। ତେଣୁ ଅଂଶୁଘାତ ଏବଂ ଗ୍ରୀଷ୍ମ ପ୍ରବାହ ପ୍ରତି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତେଣୁ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ ଓ ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି 12-3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ତେବେ ଏହି ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଡାକ୍ତର ବ୍ରଜକିଶୋର ବ୍ରହ୍ମା କ'ଣ ପରାମର୍ଶ ଦିଅନ୍ତି ତାଙ୍କୁ ଟିକେ ଶୁଣନ୍ତୁ।
1: ଗ୍ରୀଷ୍ମ ଋତୁର ପ୍ରବଳ ଖରା ହେଲେ ସେତେବେଳେ ବାୟୁମଣ୍ଡଳ ଉତ୍ତାପ 37 ଅଧିକ ବଢ଼ିଯାଇଥାଏ। ସେତେବେଳେ ଆମ ଶରୀର ଉତ୍ତାପ ସନ୍ତୁଳନ କ୍ରିୟା, ଯାହାକୁ ହିଟ୍ ରେଗୁଲେଟିଂ ମେକାନିଜିମ୍ କହନ୍ତି, ତାହା ଆଉ କାମ କରେ ନାହିଁ। ତା ଫଳରେ ଆମ ଶରୀର ଉତ୍ତାପ ଆସ୍ତେ ଆସ୍ତେ ବଢ଼ି ବଢ଼ି ଯାଏ। ଯେତେବେଳେ ଏହି ଉତ୍ତାପ ବଢ଼ିଯାଏ, ତା ସହିତ ଯଦି ପ୍ରବଳ ବାନ୍ତି, ଝାଳ ବହିବା, ମୁଣ୍ଡ ବୁଲାଇବା,

ଏବଂ ଇଭିନ୍ ବେହୋସ ହୋଇଯିବା, ଦେହରେ ଟେମ୍ପରେଚର ଆସ୍ତେ ଆସ୍ତେ ବଢି ବଢିଯିବ, ସେ 45 ଡିଗ୍ରୀ 46 ଡିଗ୍ରୀ ଇଭିନ୍ ଉପରକୁ ବି ବଢିଯାଏ, ସେତେବେଳେ ଆଉ ଶରୀର ସନ୍ତୁଳନ କାମ କରେନି। ଯେତେବେଳେ ଦେହର ଉତ୍ତାପ ଆସ୍ତେ ଆସ୍ତେ ବଢିଯିବ ଏବଂ ତା ସହିତ ଯଦି ବାନ୍ତି ହେବ, ମୁଣ୍ଡ ବୁଲେଇବ, ପ୍ରବଳ ଝାଳ ବହିବ ଏବଂ ଇଭିନ୍ ଲୋକ ବେହୋସ ହୋଇଯିବ, ତେବେ ଏହାକୁ ଆମେ ଆଂଶୁଆତ କହିବା। ଆବଶ୍ୟକ ସ୍ଥଳେ ଯଦି ବାହାରକୁ ଯିବାକୁ ହେଲେ ଛତା, ଚପଲ, କଳା ଚଷମା, ଓଦା ଗାମୁଛା ବ୍ୟବହାର କରନ୍ତୁ ଏବଂ ସାଥିରେ ପାଣି ନେଇକି ଯାଆନ୍ତୁ। ଖରା ସମୟରେ ଅଧିକ ପାଣି, ସର୍ବତ, ଘୋଳ ଦହି, ଲୁଣ ମିଶା, ତୋରାଣି ପିଅନ୍ତୁ। ଶରୀରର ପବନ ଚଳାଚଳ ପାଇଁ ସୂତା ଲୁଗା ବ୍ୟବହାର କରନ୍ତୁ। ଟିଣ ଓ ଆଜବେଷ୍ଟ ଘର ଥିଲେ ସେଥିରେ ଚାଳ ଛପର ପକାନ୍ତୁ। ପ୍ରାୟତଃ ସମସ୍ତଙ୍କ ଧାରଣା ଯେ ଆଂଶୁଆତ ହେଲେ ତାକୁ ବରଫ ଘଷିଦେଲେ ଭଲ ହେଇଯିବ, କିନ୍ତୁ ଭୁଲରେ ତା ଦେହରେ ବରଫ ଘଷିବେ ନାହିଁ। ତାକୁ ଆପଣମାନେ ଥଣ୍ଡା ପାଣି ଦେବେ, ଫ୍ୟାନ୍ ତଳେ ରଖିବେ, କିନ୍ତୁ ଯଦି ଆପଣଙ୍କ ପାଖରେ ବରଫ ଅଛି ତେବେ ଦେହରେ ନ ଘଷିକି ତାର କାଖ ସନ୍ଧିରେ, ବେକ ତଳେ ଏବଂ ଜଙ୍ଘ ସନ୍ଧିରେ ଏଇଥିରେ ବରଫ ରଖିଲେ ଦେହର ଯେଉଁ ଉତ୍ତାପଟା ଅଛି ଶିରା ପ୍ରଶିରରେ ଯାଉଛି, ସେ ଶିରା ପ୍ରଶିର ରକ୍ତର ଉତ୍ତାପଟା କମିଯିବ। ଶରୀର ଉତ୍ତାପ ବୃଦ୍ଧି ସାଙ୍ଗେ ସାଙ୍ଗେ ମୁଣ୍ଡ ବୁଲେଇବ, ଯଦି ପାଟି ଶୁଖିଯିବ, ଯଦି ବାନ୍ତି ହେବ, ଝାଳ ନ ବାହାରିବ, ପରିସ୍ରା କମ୍ ହେଇଯିବ କିମ୍ବା ଜୋର ସୋରରେ ନିଶ୍ୱାସ ପ୍ରଶ୍ୱାସ ହେବ, ଚେତାଶୂନ୍ୟ ହୋଇଯିବ, ଚର୍ମ ଶୁଖିଯିବ, ବାତ ମାରିଲା ଭଳି ଅନୁଭବ ହେବ, ଏଇଟା ହେଉଛି ଆମର ଆଂଶୁଆତର ଲକ୍ଷଣ। ସେହି ସମୟରେ ଆମର କର୍ତ୍ତବ୍ୟ ହେଲା ସେହି ଲୋକଟାକୁ ସାଧାରଣତଃ ଭାବରେ ଗୋଟେ ଛାଇ ଜାଗାକୁ ନେଇକି ରଖେଇଦେବ, ତାପରେ 108 ଆମ୍ବୁଲାନ୍ସକୁ ଫୋନ୍ କରିକି ତାକୁ ଇମିଡିଏଟଲି ଗୋଟେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଦେବେ। ମୁଁ କହିବା ପାଇଁ ଚାହୁଁଛି, ବୃଦ୍ଧ, ଅସୁସ୍ଥ, ଶିଶୁ ଓ ଗର୍ଭବତୀ ମହିଳା, ରକ୍ତଚାପ ଏବଂ ମଧୁମେହ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ପଦାକୁ ଯିବେ ନାହିଁ କେବେ ହେଲେ। ଖରାବେଳେ ଖାଲି ପେଟରେ ରହନ୍ତୁ ନାହିଁ, ଟାଣ ଖରାରେ ଶାରୀରିକ ପରିଶ୍ରମ କରିବେ ନାହିଁ, ବିଶେଷ କରି ନିଶା ସେବନ ବିଲକୁଲ ଅଂଶୁଆତ ସମୟରେ କରିବାଟା ଉଚିତ ନାହିଁ।

ତାହେଲେ ବନ୍ଧୁଗଣ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ବି ଏତିକି। କିଛି ନୂତନ ସୂଚନା ସଙ୍ଗୀତ ସହ ଦେଖା ହେବ ଆସନ୍ତା ପରିକ୍ରମା କାର୍ଯ୍ୟକ୍ରମରେ। ସେ ପର୍ଯ୍ୟନ୍ତ ପାଇଁ ଆପଣ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ପ୍ରଫୁଲ୍ଲ ଚିତ୍ତରେ ରୁହନ୍ତୁ ଏବଂ ପରିକ୍ରମାକୁ ଅପେକ୍ଷା କରିଥାନ୍ତୁ। ଏଥର ସଚ୍ଚିଦାନନ୍ଦ ମଲ୍ଲିକଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଶୁଣିଲି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ଟମାଟୋ ବିହନ ଉତ୍ପାଦନ ବିଷୟରେ ଉପସ୍ଥାପନ କରିଛନ୍ତି ପ୍ରଣତି ମିଶ୍ର।
1: ତୁନ୍ ଶାଗ ରନ୍ଧାକେ ଅନୁମାନ କର୍ମା ବେଲେ ଆମେ ପ୍ରାୟ ଅଧିକାଂଶ ତରକାରୀ ପତର୍ନେ ପାତଲଘଣ୍ଟା ଝପେଇଥିସୁଁ। ହେଥିର୍ଲାଗି ବରଷ ଯାକ ଏଇତାର ଆମେ ଦରକାର କରିଥିସୁଁ। ତୁନ୍ ଶାଗକେ ଛାଡ଼ିଦେଲେ ଟମାଟୋକେ ଆମେ ସାଲାଡ଼ନେ ବି ପକଉଛୁ ନା। ଯେନ୍ ସମୟାନେ ଯହ ପାତଲଘଣ୍ଟା ହେଉଛି ଆମେ ତାକେ ନେଇ ଫିକି ବୁନି କରି ଖାଦ୍ୟ ପ୍ରକ୍ରିୟାକରଣ କରିକରି ବି ସସ୍ ଆଚାର ସୁପ୍ ହିସାବନେ ରଖିପାର୍ମା ଖୁବ୍ ଦିନ ତକ। 100 ଗ୍ରାମ ପାତଲଘଣ୍ଟାନେ ଗୋଟେ ଶତକଡ଼ା ପୁଷ୍ଟିସାର, 0.5% ସ୍ନେହ ସାର, 0.5% ଖଣିଜ ସାର, ଭିଟାମିନ୍ ଏ ଆର୍ ଭିଟାମିନ୍ ବି 0.20 ମିଲିଗ୍ରାମ, ଭିଟାମିନ୍ ସି 23 ମିଲିଗ୍ରାମ ଅଛି। ଯେନ୍ଟା ମାନେ ଆମର୍ ଦେହିର୍ ଲାଗି ଦରକାରୀ ଜିନିଷ ହେ। ଟମାଟୋ ରକତ ଆରୁ ଖାଦ୍ୟନଳୀକେ ବି ସଫା କରି ରଖ୍ସି। ଏତ୍କି ସବୁ ଖାଦ୍ୟସାର ଅଛି ବୋଲିକରି ତ ଇତାକେ ଗରିବ ଲୋକର କମଲା ବୋଲିକରି ବି କହେସନ୍। ପାତଲଘଣ୍ଟା ବରଷ ଯାକ ସବୁ ସମୟରେ ଅମଲ କରିହେସି ବୋଲି ଇତାକେ ଆମର୍ ଯହ ଚାଷୀ ଭାଇମାନେ ଟିକେ କ୍ରଚେକ୍ ଫୁନି କରିଥିସନ୍। ହେଥିର୍ଲାଗି ଟମାଟର ବିହନଟା ଆମେ ଯଦି ଭଲ୍ଟା ନେମା ଆମେ ଏହି ଚାଷନୁ ଅଧିକ ଅମଲ ପାଇପାର୍ମା। ବିହନକେ ଆମେ ବଜାରରୁ ନେଇ ଘିନି କରି ନିଜେ ଘରେ ବି କରିପାର୍ମା, ଯେନ୍ଟାକି ଭଲ୍ କିସମର ଆମେ ପାଇପାର୍ମା। ପିଣ୍ଡ ବିହନ ଆରୁ ପ୍ରାମାଣିକ ବିହନ ଦୁଇଟା ଯାକର ଚାଷ କର୍ବାର୍ଟା ସମାନ। ଏବେ ଆମର୍ ରାଇଜ୍ନେ ଚାଷ କରାଯାଉଥିବାର କେତେକ ବିହନ ମନେ ହେଲା ଉତ୍କଳ କୁମାରୀ ଯେନ୍ଟା BT10, ପଞ୍ଜାବ ଛୁଆରା, ଉତ୍କଳ ପଲ୍ଲବୀ BT1, ପୁଷା ଗୌରବ, ବେଷ୍ଟ ଅଫ୍ ଅଲ୍। ଇମାନଙ୍କର ଭିତରୁ ଉତ୍କଳ କୁମାରୀ କିସମଟା ଝାଲା ରୋଗକେ ସହିପାର୍ସି ଆରୁ ଫଲର ଆକାରଟା ବି ମଜମଚକିଆ ଗୋଲ, ମଞ୍ଜି ବି ଖୁବ୍ ଖୁବ୍ ଥିସି। ଏବେ ଆମେ ଜାନ୍ମା ଇ ଚାଷକେ କେନ୍ତା କରି କର୍ମା। ଇ ଚାଷର ସମୟ ହଉଛେ 100 ନୁ 120 ଦିନ। ଗୋଟେ ଏକର ଜମିର୍ ଲାଗି 150 ନୁ 200 ଗ୍ରାମ ବିହନ ଦରକାର ହେସି। ଚାରାମାନେ 25-30 ଦିନ ଲେଖା ହେଇଗଲେ ଜମିନେ ଲଗେଇଦେମା। ଆମେ ଗୋଟେ କଥା ମନେ ରଖ୍ମା ଯେ ମଞ୍ଜି ପକାଲା ଆଗ୍ନୁ ଆରୁ ଚାରା ଲଗାବାର ଆଗ୍ନୁ ଯେନ୍ତା କରିବି ବିଶୋଧନ କର୍ମା। ଖତ ହିସାବନେ ଏକରେକ ଜମିନ୍ ଲାଗି 10-12 ଟନ୍ ଗୋବର ଖତ କି କମ୍ପୋଷ୍ଟ ଦେମା ଆରୁ ସାର ହିସାବନେ ଜବକ୍ଷାରଜାନ ସାର 50 କେଜି, ଫସ୍ଫରସ 20 କେଜି, ପଟାସ 40 କେଜି ଲେଖା ଦେଲେ ଗଛଟା ଭଲ୍ କରି ବଢ଼ିଥିସି। ଟମାଟୋ ଗଛନେ ଖୁବ୍ କରି ବୋରନ୍ର ଅଭାବ ଦେଖ୍ବାକେ ମିଲ୍ସି। ହେଥିର୍ଲାଗି ଆଗ୍ନୁ ଏକା ଏକର ପିଛା 4-6 କେଜି ବୋରାକ୍ସକେ ମୂଲ ସାର ହିସାବନେ ଦେଇଥିବାର କଥା ନା। ଇ ସମୟାନେ ଯଦି ଆମେ ବୋରାକ୍ସ ଦେମା ପଛକେ ବୋରନ୍ ଅଭାବର ଲାଗି ଯେନ୍ ରୋଗ ହେବାର ଥିବା ସେଟା ମାନେ ଆର୍ ନେଇ ହିଏନା। ପାତଲଘଣ୍ଟା ଚାଷର ଲାଗି ମାଏଟ୍ନେ ଅମଲ ଭାଗ ନେଇଥିଲେ ବନେ ଆରୁ ମାଏଟ୍ଟା ବାଲିଆ ଦୋର୍ସା ମାଏଟ୍ ହେଇଥିବାର କଥା। ଆମର ଅଧିକାଂଶ ଶସାଭାଇମାନେ ଅଜାନ୍ତେ ଗୋଟେ ଭୁଲ କରିଦେସୁଁ, ସେଟା ହେଲା ଗୋଟେକ ଜାଗାନେ ବାର ବାର ଗୋଟେକ ପ୍ରକାର ଚାଷ କରିଥିସୁଁ। ଯେନ୍ଥିର୍ ଲାଗି ମାଏଟ୍ର ଖତୁଆ ଗୁଣ କମିଯାଇସି ଆରୁ ରୋଗ ପୋକ ବି ଜହ ଧର୍ସି ଫସଲକେ। ତ ଏ ପାତଲଘଣ୍ଟା କର୍ଲା ବେଲ୍କେ ଫୁନି ଧ୍ୟାନ ଦେମା ଯେ ଗୋଟେକ ଜାଗାନେ ଏତାକେ ଖୁବ୍ ଦିନ ତକ

0: ନେଇ କରି କରି ଠାନ୍ ବଦଲେଇ ବଦଲେଇ କରି କର୍ମା। ଜାଗା ବଦଲାଲି ଅମଲ ଫୁନି ଅଧିକ ହେସି। ଯେନ୍ ସେ ଚାଷ୍ ନେବି ବିହନ ଖତ୍ ସାର ଉତାରୁ ଆର୍ ଗୋଟେ ଜରୁରୀ ଜିନିଷ୍ ହଉଛେ ପାନ୍ କ୍ୟାନ୍ ଦିଆ ଦୁଇଟା। ଚାରା ଲଗାରା ଠାନୁ ଆରମ୍ଭ କରି କରି ଅମଲ କଲା ତ ପାଞ୍ଚ ଛଅ ଥର ପରା ପାନ୍ ଦେବାକେ ପଡ଼୍ସି। ମାଦର୍କ ଇ ଗଛନେ ଫୁଲ ଧରିଥିଲା ବେଲ୍କେ ଖୁବ୍ ଖରା ହେଲେ ଫୁଲ୍ମାନେ ଝଡ଼ି ଯାଏସି ଆରୁ ଫଲ୍ ବି ଶୁଖି ଶୁଖା ଯାଏସି। କଥାନେ ଅଛେ ଜଳ ବିହୁନେ ସୃଷ୍ଟିନାଶ ଜଳ ବହୁଳେ ସୃଷ୍ଟିନାଶ ବୋଲି। ଇତାର ମାନେ ହଉଛେ ଯେନ୍ ସେ ଚାଷ୍ କଲା ବେଲ୍କେ ପାନ୍ର ଅଭାବ ହେଲେ ବି ଚାଷ୍ ଖରାପ ହେସି ଆରୁ ପାନ୍ ଜହ ହେଲେ ବି ଖରାପ ହେଇଯାଏସି। ହେଥିର୍ଲାଗି ଠିକ୍ ନାପେ ପାନ୍ ଦେବାର କଥା। ଇ ଚାଷର୍ ଲାଗି ବି ଜମିନେ ଯଦି ପାନ୍ ଜମି କରି ରହେଲା ଗଛେନେ ଝାଁଲା ରୋଗ ଲାଗ୍ବାର ଦେଖା ଦେସି। ପାନ୍ ନେଇ ଜମ୍ବାର ଲାଗି ଗଛ କଣେ ବଢ଼ି ଆଇଲେ ନାଲିମାନେ ମାରିଦେମା ଯେନ୍ଥିକି ପାନ୍ ସୋଲୋ ସୋଲୋ ପଲାବା। ପାତଲଘଣ୍ଡା ଗଛମାନ୍କେ କୁଡ଼ା ଖୁସା କଲା ବେଲ୍କେ ଧ୍ୟାନ ଦେଇକରି କର୍ମା ଯେନ୍ତାକି ତାର୍ ଚେର୍କେ ମାଡ଼ ନେଇ ବାଜ୍ବା। ଆମେ ଏଇ ହିସାବରେ ଯଦି ପାତଲଘଣ୍ଡା ଚାଷ୍ କର୍ମା ତାର୍ଠାନୁ ଯେନ୍ ବିହନ ପାଏମା ସେଟା ଯେନ୍ତା କରିବି ଭଲ୍ ବିହନ ହେଇଥିବା।
1: କିଛି ଭକ୍ତିଗୀତକୁ ନେଇ ଆରମ୍ଭ କରୁଛି କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ପ୍ରଥମେ କଣ୍ଠଶିଳ୍ପୀ ବାଦଲ କୁମାର, ଗୀତରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ପ୍ରେମାନନ୍ଦ।

0: In Scripps history becomes first Indian to win Norway chess title. And with that, we end the morning news. Have a nice day.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କଣ୍ଠଶିଳ୍ପୀ ସୁରେଶ ପଡ଼ିକର, ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ପରିଚାଳନା ଗଗନ ବିହାରୀ।

ଜୀବନରେ କେବେ ଭାବିବୁ ନଥିଲି ଏମିତିକା ଧୋକା ଦେବ, ସପନରେ କେବେ ଦେଖିମୁ ନଥିଲି ହାତ ଛାଡ଼ି ଚାଲିଯିବୁ।

ଶୁଣିଛନ୍ତି ସୁଦେଶ ଭୋସଲେଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ପରିଚାଳନା ଗଗନ ବିହାରୀ।

ଶେଷରେ ଶୁଣନ୍ତୁ କୁମାର ସାନୁ ଏବଂ ପାମଲା ଜୈନଙ୍କ କଣ୍ଠରେ ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ପରିଚାଳନା ଗଗନ ବିହାରୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରେ। କଣ୍ଠଶିଳ୍ପୀ ଥିଲେ ସୁଦେଶ ଭୋସଲେ, ସୁରେଶ ବଡ଼ିକର, କୁମାର ସାନୁ ଏବଂ ପାମିଲା ଜୈନ। ଗୀତ ରଚନା କରିଥିଲେ ପଞ୍ଚାନନ ନାୟକ। ସଙ୍ଗୀତ ପରିଚାଳନା କରିଥିଲେ ଗଗନ ବିହାରୀ।

ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତର କୁମାର ରଥ ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ କଣ୍ଠଶିଳ୍ପୀ ହେଲେ କେଶବ ଚନ୍ଦ୍ର ରାଉତ ସୁକାନ୍ତ କୁମାର କୁଣ୍ଡୁ ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମମଣି ଦେବୀ ବର୍ଣ୍ଣନାରେ ଝରଣା ଦାସ।

ଶିବ ପାର୍ବତୀ ଭଳି ଭସ୍ମ ବିଭୂଷିତ ରାମ ଓ ହଳଦୀ ବର୍ଣ୍ଣା ସୀତା ଏକାମ୍ର ଭୁବନେଶ୍ୱରର ଅଶୋକାଷ୍ଟମୀ ରଥବାହକ ମନ୍ତ୍ର ପଢ଼ିବା ଭଳି ବାହକ ସୁମନ୍ତ୍ର ଓ ସଙ୍ଗରେ ବ୍ରହ୍ମଚାରୀ ଲକ୍ଷ୍ମଣ। ପ୍ରଜାମାନେ କହିଲେ, ବନରେ ଆମେ ପୁର ରଚନା କରିବୁ, ଏ ଦଣ୍ଡକାରଣ୍ୟରେ ରାଜା ନଥିବାରୁ ତୁମ ବକ୍ତା ଅର୍ଥାତ୍ ପିତା ଏଠାକୁ ପଠାଇଛନ୍ତି, ଆମକୁ ପ୍ରଜା କରନ୍ତୁ ଏଠାରେ। ଶ୍ରୀରାମ କହିଲେ, ଏଠି ମଧ୍ୟ ପ୍ରଜା ଅଛନ୍ତି, ଏଠି ଚତୁରଙ୍ଗ ବଳ ଅଛନ୍ତି, ଗିରିମଲ୍ଲି ସହ ଚମ୍ପା ବୃକ୍ଷ ନାରିକେଳ ବୃକ୍ଷ ପ୍ରଜା ଭଳି ଅଛନ୍ତି। ଦୁଇ ଅର୍ଥ ଥିବା ଶବ୍ଦ ପ୍ରୟୋଗ କରି ଭଞ୍ଜ ବତ୍ସକ ସୁରଭି ଓ ପୟଧର ଶବ୍ଦ ଦ୍ୱାରା ବୃକ୍ଷ ବୁଝାଇବା ସଙ୍ଗେ ସଙ୍ଗେ ଗାଭୀ ଓ ଏହାର ବତ୍ସାକୁ ବୁଝାଉଛନ୍ତି। ରଥ ଅର୍ଥରେ ବେତଗଛ ଓ ଗନ୍ଧର୍ବ ଘୋଡ଼ା ମୃଗ ପ୍ରଭୃତି ବୁଝାଉଛି। ସାକ୍ଷୀ ଅର୍ଥରେ ବୃକ୍ଷ ଓ ପଦାତି ବାହିନୀ ବୁଝାଉଛି, ବନରେ ସେ ଏକା ନୁହନ୍ତି, ବୃକ୍ଷମାନେ ସାଥୀ ଓ ରକ୍ଷକ ବୋଲି ଶବ୍ଦ ଓ ଅର୍ଥ ସମନ୍ୱୟରେ ପ୍ରଜାମାନଙ୍କୁ ବୋଧ କରାଯାଇଛି। ପ୍ରଜାମାନଙ୍କୁ ବିଦା କରି ଉଦ୍ବେଗ ସହ ଭରଦ୍ୱାଜ ଆଶ୍ରମରେ ପହଞ୍ଚିଲେ ଶ୍ରୀରାମ। ବୁଝାଇ କହିଲେ, ଭରଦ୍ୱାଜ, ତୁମେ ସିଂହ, ବନ ହିଁ ତୁମର ବାସସ୍ଥଳୀ, ମଦାନ୍ଧ ଅସୁରକୁ ନାରାଚ ମାରି ଶେଷ କର, ଚିତ୍ରକୂଟ ପର୍ବତ ଗହ୍ୱରରେ ବିଜେ କଲେ ସେ ପର୍ବତ ଆମୋଦିତ ହେବ, ପୟସ୍ୱୀ ନଦୀର ଜଳ ଆନନ୍ଦ ଦେବ। ଦିନେ ସେଠି ରହି ବର୍ତ୍ମ ବା ବାଟରେ ଗଲାବେଳେ ବନ୍ୟ ନାରୀ କୁହାକୁହି ହେଲେ, ଏ ପରମ ସୁନ୍ଦର ପୁରୁଷ ଦୁଇଟି ମଧ୍ୟରୁ କିଏ ଏ ନାରୀର ବର? ପଚାରିଲେ ସୀତାଙ୍କୁ, ଏ ଦୁହେଁ କ'ଣ ତୁମ ଭାଇ? ବର ନ ମିଳିବାରୁ ସଙ୍ଗରେ ନେଇ ବୁଲୁଛନ୍ତି, କୁହ କିଏ ବର ଆଉ କିଏ ଦେବର? ପ୍ରଳମ୍ବ କୁନ୍ତଳା ଅର୍ଥାତ୍ ଦୀର୍ଘକେଶୀ ସୀତାଙ୍କ ବିଳମ୍ବ ଦେଖି ଲକ୍ଷ୍ମଣ ଡାକିବାରୁ ସୀତା କହିଲେ, ଏ ମୋ ଦେବର। ଲକ୍ଷ୍ମଣ ଓ ସୀତାଙ୍କୁ ସାଙ୍ଗରେ ନେଇ ଗଙ୍ଗା ପାର ହୋଇ ଚିତ୍ରକୂଟ ପର୍ବତରେ ବିଜେ କଲେ ଶ୍ରୀରାମ। ଏଇଠି ଶେଷ ହେଉଛି କାବ୍ୟର ସପ୍ତଦଶ ଛାନ୍ଦ।

ଶୁଣିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ଶିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରାୟୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର ତ୍ରିପାଠୀ। କଣ୍ଠଶିଳ୍ପୀମାନେ ଥିଲେ କେଶବଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମମଣି ଦେବୀ। ବର୍ଣ୍ଣନାରେ ଥିଲେ ଝରଣା ଦାସ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ସକାଳ 9:00। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆରମ୍ଭରେ ଶୁଣନ୍ତୁ ଜୁଦାଇ କଥାଚିତ୍ରରୁ ବେଦକଣ୍ଠରେ ଅଭିଜିତ ଏବଂ ଅଳଗା ୟଗ୍ନିକ ସ୍ୱାମୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ନାଦିମ ଶ୍ରବଣ। କଥାଚିତ୍ର ଜୁଦାଇ।

ଆପଣମାନେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲସୁବ୍ରମଣ୍ୟଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ଗୀତ ରଚନା ଅର୍ଷଦ ଭୋପାଲି, ସଙ୍ଗୀତ ରାମ ଲକ୍ଷ୍ମଣ, କଥାଚିତ୍ର ମୈନେ ପ୍ୟାର କିୟା।

ଶୁଣିଥିଲି ହମ୍ ସାଥ୍ ସାଥ୍ ହିଁ କଥାଚିତ୍ରର ଏହି ଗୀତଟି ମିଳିତ କଣ୍ଠରେ କବିତା କୃଷ୍ଣମୂର୍ତ୍ତି, ହରିହରନ, ଅନୁରାଧା ପୌଡ଼ୱାଲ, ଅଳକ ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା କରିଥିଲେ ଆର୍ କିରଣ, ସଙ୍ଗୀତ ଦେଇଥିଲେ ରାମ ଲକ୍ଷ୍ମଣ। ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆରମ୍ଭରେ ନେଇଛୁ କଥାଚିତ୍ର ବେବି, ଯୁଗଳ କଣ୍ଠରେ ହ୍ୟୁମାନ ସାଗର ଏବଂ ଅନନ୍ୟ ଶୀତମ ନନ୍ଦା। ଗୀତ ରଚନା ସୁବ୍ରତ ସ୍ୱାଇଁ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ। କଥାଚିତ୍ର ବେବି।

ଏଥର ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। କଥଚିତ୍ର ମାଟ୍ରିକ୍ ଫେଲ୍।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ବିଷ୍ଣୁମୋହନ କବି ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଏଥର ଶୁଣନ୍ତୁ କଥାଚିତ୍ର ତମେ ଥିଲୁ ସାଥିରେ। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ଆଡ଼ମନ୍ଦ୍ରୀଙ୍କ ଗୀତ ରଚନାକୁ ଏଥର ଦ୍ୱେଦକଣ୍ଠରେ ଗାଇଛନ୍ତି ରାଜହାସନ ଏବଂ ତପମିଶ୍ରା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ। କଥାଚିତ୍ର ଲେଖିଛି ନାଦୁରା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 10ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ। କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମାଚାର କେ ସାଥ ମୈଁ ମୁକେଶ କୁମାର ବଲ।

ଆଲୋଚନା କରିବା ନିଜ ପ୍ରତି ନ୍ୟାୟ, ଅନ୍ୟ ପ୍ରତି ଉଦାରତା। ଗୃହର ସଂଘର୍ଷକୁ ଦୂର କର। ଗୃହର ସଂଘର୍ଷ ରୋଗ କଳହ ଆଦିକୁ ଜନ୍ମ ଦିଏ। ପରିବାରରେ ମିଥ୍ୟା କପଟ ଦ୍ୱାରା ପ୍ରେମ ହ୍ରାସ ପାଏ ଓ ବିକାର ସୃଷ୍ଟି ହୁଏ। ନିନ୍ଦା ଦ୍ୱାରା ସଂଘର୍ଷ ଓ ଈର୍ଷା ଦ୍ୱାରା ଅଶାନ୍ତି ସୃଷ୍ଟି ହୁଏ। ଆମର ଯେଉଁ ସମୟ ଭଗବାନ ଧ୍ୟାନରେ ଯିବା ଉଚିତ, ତାହା ନିନ୍ଦା, ଈର୍ଷା, ମିଥ୍ୟା, କପଟରେ ଅପବ୍ୟୟ କରିଦେଉ। ଅନ୍ୟର ଦୋଷ ଦେଖିବା ଆମର ସବୁଠାରୁ ଭୁଲ। ଯଦି ଦୃଷ୍ଟି ଦେବାର ଅଛି, ତେବେ ତାର ଉତ୍ତମ ଗୁଣ ପ୍ରତି ଦୃଷ୍ଟି ଦିଅ। ନିଜକୁ ସୁଧାରି ନିଅ। ନିଜର ଶରୀର ମନକୁ ସୁସ୍ଥ ରଖିବା ବଡ଼ ସେବା। ଆପଣଙ୍କ ହୃଦୟ ଶୀଘ୍ର ନିର୍ଦ୍ଦୋଷ ହୋଇଯିବ। ସୁନତାତ ମାୟକୃତ ଗୁଣ ଅରୁଦୋଷ ଅନେକ ଗୁନିୟ ଉଭୟ ନ ଦେଖିଅ ହିଁ ଦେଖିଅ ଅଶୋ ଅବିବେକ। ଅନ୍ୟର ଦୋଷ ଦେଖ ନାହିଁ, ଅନ୍ୟର ଅନ୍ତରରେ ବିରାଜମାନ ପରମେଶ୍ୱରଙ୍କୁ ଦେଖ। ନିଜ ହୃଦୟରେ ବିରାଜମାନ ପରମେଶ୍ୱରଙ୍କୁ ଦେଖ। ପ୍ରୀତିପୂର୍ବକ ସ୍ମରଣ କର, ପୁଣି ଚୁପଚାପ ହୋଇଯାଅ। ତେବେ ଭଗବାନଙ୍କଠାରେ ବିଶ୍ରାନ୍ତି ଯୋଗ ହୋଇଯିବ। ଏହା ବହୁତ ସରଳ ଓ ବିଶାଳ ଭଣ୍ଡାର। ନେଇଯିବା ଏକ ସଙ୍ଗୀତମୟ ବିରତି। ଆଗକୁ ଆହୁରି କିଛି।

ପରମାତ୍ମା ଦୃଷ୍ଟି ରଖି ପ୍ରେମ କଲେ ପ୍ରତିଦାନରେ ସୁଖ ମିଳେ, କିନ୍ତୁ ମୋହ ଦୃଷ୍ଟି ରଖି ପ୍ରେମ କଲେ ପ୍ରତିଦାନରେ ଦୁଃଖ ମିଳେ। ଏହା ପ୍ରକୃତିର ନିୟମ। ଦେଖିବାକୁ ମିଳେ ଯେଉଁମାନେ ଅନ୍ୟମାନଙ୍କ ସହ କପଟତା କରି ନିଜ ପୁତ୍ରର ପୋଷଣ କରିଥିଲେ, ସେମାନଙ୍କ ପୁତ୍ର ସେମାନଙ୍କୁ ପରି ଖୁବ୍ ପୀଡ଼ା ଦେଇଛନ୍ତି। ସେମାନେ ଯେଉଁମାନେ ମିଛ ସତ କହି ନିଜର ପତ୍ନୀକୁ ଖୁବ୍ ଭୋଗବିଳାସରେ ରଖିଥିଲେ, ସେମାନଙ୍କର ପତ୍ନୀ ହିଁ ପରେ ସେମାନଙ୍କୁ କନ୍ଦାଇଛନ୍ତି। ଯେଉଁମାନେ ନିଜର ମିତ୍ରଙ୍କୁ ଅନ୍ୟ ସହ କପଟତା ଆଚରଣ କରି ପୋଷଣ କରିଥିଲେ, ସେହି ମିତ୍ର ତାଙ୍କର ଶତ୍ରୁ ହୋଇଗଲେ। ଯେଉଁ ମା'ମାନେ ମୋହବଶତଃ ନିଜ ପୁତ୍ରକୁ ପ୍ରେମ କରନ୍ତି, ସେମାନଙ୍କ ପୁତ୍ରମାନେ ଅଯୋଗ୍ୟ ହୋଇଯାଆନ୍ତି। ନିଜ ଲୋକଙ୍କ ପ୍ରତି ନ୍ୟାୟ ଓ ଅନ୍ୟମାନଙ୍କ ପ୍ରତି ଉଦାରତା ପ୍ରଦର୍ଶନ କରନ୍ତୁ। ବ୍ୟବହାରିକ ଜୀବନରେ ସୁଖୀ ରହିବାକୁ ଚାହୁଁଥାନ୍ତି ତେବେ ନିଜ ପୁତ୍ରକୁ ମାରିପାରିବେ, କିନ୍ତୁ ପଡ଼ୋଶୀର ପୁତ୍ରକୁ ମାରିବାର ଅଧିକାର ଆପଣଙ୍କର ନାହିଁ। ଆଖି ଦେଖିବାର ଅଛି ତ ନିଜ ପୁତ୍ରକୁ ଦେଖାନ୍ତୁ। ପଡ଼ୋଶୀର ପୁତ୍ର ପ୍ରତି ଉଦାରତାପୂର୍ଣ୍ଣ ବ୍ୟବହାର କରିବା ଉଚିତ। ସାନଜା ବଡ଼ଜାହାର ଛୁଆମାନଙ୍କୁ ଅଧିକ ସ୍ନେହ କରିବା ଉଚିତ, କାରଣ ତାଙ୍କ ହୃଦୟରେ ମଧ୍ୟ ଆପଣଙ୍କ ପ୍ରତି ଓ ଆପଣଙ୍କ ସନ୍ତାନ ପ୍ରତି ପ୍ରେମ ସୃଷ୍ଟି ହେବ। ଆମେ କ'ଣ କରୁ? ନିଜ ପୁତ୍ରର ପକ୍ଷ ନେଇ ସାନଜା ବଡ଼ଜାହାର ପିଲାଙ୍କୁ ଆଖି ଦେଖାଇ ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୁଏ। ଦୁଇ ଭାଇ ଦୁଇ ମାତା ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ପ୍ରେମ କଳହର ରୂପ ନିଏ ଓ ଜୀବନ ସଂଘର୍ଷମୟ ହୋଇଉଠେ। ଅଧିକ ଧନ ଯୋଗୁଁ ଆପଣଙ୍କ ପୁତ୍ରକନ୍ୟା ଉନ୍ନତ ହେବେ ନାହିଁ, ସେମାନଙ୍କୁ ଜ୍ଞାନ ଭକ୍ତି ଓ ଭଗବତ ପ୍ରୀତି ଦ୍ୱାରା ଉନ୍ନତ କର। ସୁସଂସ୍କାର ସଜ୍ଜ

ଭାରତୀୟ ସନାତନ ସଂସ୍କୃତି ସର୍ବଦା ତ୍ୟାଗ ପ୍ରଧାନ। ଦାନର ମୂଳରେ ତ୍ୟାଗ ପ୍ରଧାନ ଥାଏ। ଦାନୀର ହୃଦୟ ସମ୍ବେଦନଶୀଳ, ଦୟାଳୁ, ଉଦାର। ଅନ୍ନ, ବସ୍ତ୍ର, ଧନଦାନକୁ କେବଳ ଦାନ କୁହାଯାଏ ନାହିଁ, ଉତ୍ତମ ପରାମର୍ଶ, ପଥ ପ୍ରଦର୍ଶନ ମଧ୍ୟ ଏକ ପ୍ରକାର ଦାନ। ଭୂଦାନ, ସମ୍ପତ୍ତି ଦାନ, ଜ୍ଞାନଦାନ, ବିଚାରଦାନ ଆଦି ଦାନର ବିଭିନ୍ନ ବିଭାଗ ରହିଛି। ଏପରିକି ପ୍ରଜାପାଳନ, ଶତ୍ରୁଭିଦାନ ସର୍ବଜନୀନ କଲ୍ୟାଣର ମୂଳରେ ଅଛି ଦାନ। ଦାନ ଦେବାବେଳେ ପ୍ରତିଦାନର ଭାବନା ରଖିବା ଉଚିତ ନୁହେଁ, କେବଳ ଉପକାର କରିବା ନିମନ୍ତେ ଦାନ ଦେବା ଉଚିତ। ଦେଶ, କାଳ ଏବଂ ପାତ୍ରକୁ ଧ୍ୟାନରେ ରଖି ଦିଆଯାଉଥିବା ଦାନ ହିଁ ସାତ୍ୱିକ ଦାନ ଅଟେ। ଧନକୁ ସଞ୍ଚୟ କରି ରଖିବା ଉତ୍ତମ କାର୍ଯ୍ୟ ନୁହେଁ, ବରଂ ପୋଖରୀରେ ମାତ୍ରାଧିକ ଜଳ ସଞ୍ଚିତ ହୋଇ ରହିଗଲେ ବନ୍ଧ ଭାଙ୍ଗିଯିବାର କାରଣ ହେବା।

ମାତ୍ରାଧିକ ଧନ ସଞ୍ଚୟରେ ଚୋର ଭୟ ଏପରିକି ବିନାଶର ମଧ୍ୟ ଭୟ ଥାଏ। ମଧୁପକ୍ଷୀ ବହୁ ପରିଶ୍ରମ କରି ମଧୁ ସଞ୍ଚୟ କରିଥାଏ, ମାତ୍ର ସେହି ମଧୁକୁ ଅନ୍ୟମାନେ ଉପଭୋଗ କରିଥାନ୍ତି। କେହି ଜଣେ କୃପଣ ବ୍ୟକ୍ତି ପ୍ରତି ବ୍ୟଙ୍ଗୋକ୍ତି ପ୍ରକାଶ କରି କହିଛନ୍ତି, କୃପଣ ଭଳି ଦାତା ଏ ସଂସାରରେ କେହି ନାହିଁ କି ହେବେ ନାହିଁ, କାରଣ ଅନ୍ୟକୁ ଦେବା ପାଇଁ ସେ ତାର ସମସ୍ତ ସମ୍ପତ୍ତି ସ୍ପର୍ଶନ କରି ସାଇତି ରଖିଥାଏ। ସେହିଭଳି ଦୈବୀ ଦୁର୍ବିପାକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଖାଦ୍ୟର ଘୋର ଅନାଟନ ଏବଂ ଆବଶ୍ୟକତା ପଡ଼ିଥାଏ। ଯଦି ପୂର୍ବରୁ ଆମେ ଏଥିପ୍ରତି ସଚେତନ ହୋଇ ଖାଦ୍ୟ ସାଇତି ରଖିବା, ତାହେଲେ ଏହି ସମସ୍ୟାର ଅଚିର ସମାଧାନ କରିପାରିବା।

ଏ ସଂସାରରେ ଯେତେ ଦାନ ଅଛି ସବୁଠାରୁ ଉତ୍ତମ ଦାନ ହେଉଛି ଅନ୍ନଦାନ। ସେଥିପାଇଁ ସାରା ପୃଥିବୀରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଆନନ୍ଦ ବଜାର ବିଖ୍ୟାତ। ଆନନ୍ଦ ବଜାରରେ କେହି ନା କେହି କାହାକୁ ଅନ୍ନଦାନ କରିଥାଏ। ସେଥିପାଇଁ ମଠ ମନ୍ଦିର ଓ ମେଳା ମହୋତ୍ସବରେ ସର୍ବସାଧାରଣଙ୍କ ନିମନ୍ତେ ପ୍ରସାଦ ରୂପେ ଅନ୍ନଦାନ କରାଯାଇଥାଏ। ଭାରତୀୟ ସଂସ୍କୃତିରେ ଅନ୍ନଦାନ ଏକ ମହାନ ଅଙ୍ଗ। ଯେତେ ଦାତା ଅଛନ୍ତି ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଅନ୍ନଦାତା। ଏଣୁ କୁହାଯାଇଛି, ଅନ୍ନଦାତା କର୍ଣ୍ଣଦାତା ଦାତା ଜୀବନ୍ତ ବାହନ ହରିଚନ୍ଦନ ନିଶିଦାତା ମୁଖ୍ୟଦାତା ଜନାର୍ଦ୍ଦନ। ଭାଗବତରେ ଉଲ୍ଲେଖ ଅଛି, ଅନ୍ନବିହୁନି ହଂସହାନି ଯୋଗ ସାଧିବୁ କାହା କହିନି, ଅନ୍ନମୁହରେ ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ଅନ୍ନ ବା ଖାଦ୍ୟ ଅଭାବରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ। ସେଥିପାଇଁ ଏକଦା ଗୌତମ ବୁଦ୍ଧ ଅନ୍ନତ୍ୟାଗ ପୂର୍ବକ ଶରୀରକୁ କଷ୍ଟ ଦେବାକୁ ପସନ୍ଦ କରୁନଥିଲେ। ଅନ୍ନଦାନ ଶ୍ରେଷ୍ଠ ଦାନ। ଏଣୁ କୁହାଯାଇଛି, ସହସ୍ର ଅଶ୍ୱଦାନ ଏପରିକି ଶଶାଗର ପୃଥିବୀ ଦାନ ଓ କୋଟି କନ୍ୟାଦାନ ଠାରୁ ଯଥେଷ୍ଟ ଅଧିକ ପୁଣ୍ୟ ମିଳିଥାଏ ଅନ୍ନଦାନରେ। ଅନ୍ନଦାନକୁ ଲୋକ କଲ୍ୟାଣ ନିମନ୍ତେ ବିନିଯୋଗ କଲେ ମୈତ୍ରୀ ସ୍ନେହ ବନ୍ଧୁତ୍ୱ ଆଦି ଗୁଣରେ ଉଦୟ ହୋଇଥାଏ, ସମସ୍ତ ଦୁଃଖ ନଷ୍ଟ ହୁଏ। ମହାଭାରତରେ ଉଲ୍ଲେଖ ଅଛି, ଦରିଦ୍ରାଣ୍ଭର କୌନ୍ତେୟ ମା ପ୍ରୟଚ୍ଛେଶ୍ୱରୀ ଧନମ୍। ହେ କୌନ୍ତେୟ, ଦରିଦ୍ର ହିଁ ଦାନର ପାତ୍ର, ଧନିକ ନୁହେଁ, ସେମାନଙ୍କୁ ଧନଦାନ କର ନାହିଁ। ରୋଗୀର ଔଷଧ ହେଉଛି ପଥ୍ୟ, ନିରୋଗୀକୁ ଔଷଧ ଦେଇ କ'ଣ ମିଳିବ।

ସଂସାରରେ ଅନ୍ନ ଦ୍ୱାରା ପ୍ରାଣ ରକ୍ଷା କରୁଥିବାରୁ ଅନ୍ନଦାନକୁ ପ୍ରାଣଦାହ ବୋଲି କୁହାଯାଇଛି। ଲୋକ କଲ୍ୟାଣ ନିମନ୍ତେ ଅନ୍ନଦାନ ଆବଶ୍ୟକ। ବ୍ରହ୍ମାଦି ସମସ୍ତ ଦେବଗଣ ଅନ୍ନର ପ୍ରଶଂସା କରିଛନ୍ତି। ସେଥିପାଇଁ ଅନ୍ନ ସମାନ ଅନ୍ନଦାନ କେବେ ନଥିଲା କି ଆଗକୁ ମଧ୍ୟ ହେବ ନାହିଁ। ଅନ୍ନ ସଦୃଶ ଦାନ ନ ଭୂତଂ ନ ଭବିଷ୍ୟତି। ଅନ୍ନଦାନ ଦ୍ୱାରା ଧର୍ମ ଅର୍ଥ କାମ ଭଳି ପୁରୁଷାର୍ଥ ନିର୍ବାହ ହୋଇଥାଏ। ଏହ ଲୋକରେ ଓ ପରଲୋକରେ ଅନ୍ନଠାରୁ ବଡ଼ କୌଣସି ଦାନ ନାହିଁ। ପୂର୍ବେ ଆମ ସାମାଜିକ ଚଳନୀରେ ଥିଲା, ପର୍ବପର୍ବାଣୀ ଆସିଲେ ଗୃହସ୍ଥ, ନାପିତ, ରଜକ, ଚୌକିଦାର ଓ ଅନ୍ୟାନ୍ୟ ସାମାଜିକ ସେବକମାନଙ୍କ ନିମନ୍ତେ ଶ୍ରଦ୍ଧାର ସହିତ ମିଷ୍ଟାନ୍ନ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ରଖି ଦାନ କରୁଥିଲା। ବାହାବ୍ରତ ଉତ୍ସବରେ ଗାଁ ସାରା ଲୋକଙ୍କୁ ଅତି ବିନମ୍ରତାର ସହ ଡାକି ଗାଁ ଦାଣ୍ଡରେ ପଙ୍କ୍ତି ଭୋଜନ ପରଷା ଯାଉଥିଲା। ଏବେ ଅନ୍ନଦାନକୁ ଲୋକେ ନେବା ପାଇଁ ପ୍ରସ୍ତୁତ ନୁହନ୍ତି, ଅନ୍ୟଥା ଭାବିଲେଣି ଭୋଜି ଭାତ ଇତ୍ୟାଦିରେ ସାମାଜିକ ମିଳନ ହୋଇପାରୁନାହିଁ। ଆଉ ଆମ ସମାଜରେ ପଙ୍କ୍ତି ଭୋଜନ ନାହିଁ କହିଲେ ଚଳେ। ବିନା ଉପହାରରେ କୌଣସି ଉତ୍ସବରେ ଯୋଗଦାନକୁ ଅସାମାଜିକତା ବୋଲି ଗ୍ରହଣ କରାଗଲାଣି। ମନ ଥିଲେ ବି ବନ୍ଧୁ ଅର୍ଥ ଖର୍ଚ୍ଚ କରି ଉପହାର ସଂଗ୍ରହ ପୂର୍ବକ କୌଣସି ବିବାହ ବ୍ରତ କିମ୍ବା ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଇଚ୍ଛା କରୁନାହିଁ। ଏହାକୁ ଟଙ୍କା ନେଇ ହୋଟେଲରେ ଖାଇବା ଭଳି ସେ ମନେ କରୁଛି।

ଅଧିକାଂଶ ଉତ୍ସବରେ ଭୋଜିଭାତ ବଳୁଛି। ଗରିବ ବୋଲି କୁହାଯାଉଥିବା ବ୍ୟକ୍ତି ବାସୀ ବୋଲି ସକାଳୁ ତାହା ଗ୍ରହଣ କରିପାରୁ ନାହିଁ। କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିମାଣର ରନ୍ଧା ଖାଦ୍ୟକୁ ରାସ୍ତାକଡ଼ରେ ଫିଙ୍ଗି ଦିଆଯାଉଛି। ଦେଶରେ ଏମିତି ଅଞ୍ଚଳ ଅଛି ଯେଉଁଠି ଏବେ ବି ହା ଅନ୍ନ ବୋଲି ଚିତ୍କାର ଶୁଣିବାକୁ ମିଳୁଛି। ଏଣେ ଆମେ ଖାଦ୍ୟ ନଷ୍ଟ କରି ଚାଲିଛି। ଆମେ ସର୍ବଦା ତେଲିଆ ମୁଣ୍ଡରେ ତେଲ ଢାଳିଥାଉ। ସମାଜରେ ଯେଉଁମାନଙ୍କର ଅର୍ଥ ଓ ଖାଦ୍ୟର ଅଭାବ ନାହିଁ, ସେମାନଙ୍କୁ କାହିଁକି ଆମେ ଛଅ ଭଜା ନଅ ଧିଅଣ କରିବାକୁ ଦେଇ ଖାଇ ଡାକୁଛୁ? ଯେଉଁମାନେ ରୁଖା ସୁଖା ଖାଦ୍ୟ ଛଡ଼ା ପଲଉ ତରକାରୀ କ'ଣ ଜାଣିନାହାନ୍ତି, ସେମାନଙ୍କୁ ଦରିଦ୍ର ନାରାୟଣ ରୂପେ ନିମନ୍ତ୍ରଣ କରି ମହାର୍ଘ ଅନ୍ନକୁ ଶ୍ରଦ୍ଧା ଓ ସହୃଦତାର ସହିତ ପରଶିପାରିଲେ ବହୁ ଆତ୍ମା ଶାନ୍ତି ସନ୍ତୋଷ ଲାଭ କରନ୍ତି। ଆମେ ଆମ ଶକ୍ତି ଅନୁସାରେ ଅନ୍ନଦାନ କରିପାରିଲେ ସଂସାର ସୁଧୁରି ଯାଆନ୍ତା। ଅନ୍ନ ବିନା ଜୀବନ ନାହିଁ, ଜୀବନ ବିନା ଯୋଗ ନାହିଁ। ଯଥାର୍ଥରେ କହିବାକୁ ଗଲେ ଅନ୍ନ ହିଁ ମଣିଷ ଶକ୍ତିର ଉତ୍ସ, ସେଥିପାଇଁ ଅନ୍ନଦାନ ହେଉଛି ସର୍ବଶ୍ରେଷ୍ଠ ଦାନ।

ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସେହି ବର୍ଦ୍ଧିଷ୍ଟ ଜନସଂଖ୍ୟାର ଆବଶ୍ୟକତା ପୂରଣ ସକାଶେ ଖାଦ୍ୟ ଉତ୍ପାଦନରେ ବିଭିନ୍ନ ରାସାୟନିକ ସାର, କୀଟନାଶକ ବ୍ୟବହାର ଏବଂ ଶଙ୍କରଜାତୀୟ ବୀଜ ବପନ ଓ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଉଛି। ଖାଦ୍ୟ ଅପଚୟ ବହୁଳ ପରିମାଣରେ ହେଉଛି। ଖାଦ୍ୟର ସୁରକ୍ଷା ନିତାନ୍ତ ଆବଶ୍ୟକ। ଏ ବର୍ଷର ଖାଦ୍ୟ ସୁରକ୍ଷା ଦିବସର ମୁଖ୍ୟ ବାର୍ତ୍ତା ହେଉଛି ଫ୍ରମ୍ ବର୍ଡ଼ନ୍ ଟୁ ସଲ୍ୟୁସନ୍, ସେଫ୍ ଫୁଡ୍ ଏଭ୍ରିୱେର୍। ଅତ୍ୟଧିକ ଖର୍ଚ୍ଚଭାର ଏବଂ ତାହାର ସମାଧାନ ଲୋଡିକ୍ସ ଆଲିମେଟ୍ରିଚୁଅସ୍ କମିଶନ ତାହାର 39 ସେସନ୍ 2016 ୟୁନାଇଟେଡ୍ ନେସନ୍ରେ ଆରମ୍ଭ କରିଥିଲା ଏହି ଖାଦ୍ୟ ସୁରକ୍ଷା ଦିବସ। ଖାଦ୍ୟ ନିରାପତ୍ତା ଓ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରମାନଙ୍କର ଆବଶ୍ୟକତା ଯଥେଷ୍ଟ ରହିଛି। ଆଜି ବହୁ ସଂଖ୍ୟାରେ ଫାଷ୍ଟଫୁଡ଼୍ର ଚାହିଦା ବଢ଼ିବାରେ ଲାଗିଛି, ଯାହାଫଳରେ ମେଦବହୁଳତା

ସକାଶେ ଖାଦ୍ୟ ଉତ୍ପାଦନରେ ବିଭିନ୍ନ ରାସାୟନିକ ସାର, କୀଟନାଶକ ବ୍ୟବହାର ଏବଂ ଶଙ୍କର ଜାତୀୟ ବୀଜ ବପନ ଓ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଉଛି। ଖାଦ୍ୟ ଅପଚୟ ବହୁଳ ପରିମାଣରେ ହେଉଛି। ଖାଦ୍ୟର ସୁରକ୍ଷା ନିତାନ୍ତ ଆବଶ୍ୟକ। ଏ ବର୍ଷର ଖାଦ୍ୟ ସୁରକ୍ଷା ଦିବସର ମୁଖ୍ୟ ବାର୍ତ୍ତା ହେଉଛି ଫ୍ରମ୍ ବର୍ଡ଼ନ୍ ଟୁ ସଲ୍ୟୁସନ୍, ସେଫ୍ ଫୁଡ୍ ଏଭ୍ରିୱେର୍। ଅତ୍ୟଧିକ ଖର୍ଚ୍ଚଭାର ଏବଂ ତାହାର ସମାଧାନ, ଲୋଡିକ୍ସ ଆଲିମେଟ୍ରିଚୁଅସ୍ କମିଶନ ତାହାର 49 ସେସନ୍ 2016 ୟୁନାଇଟେଡ୍ ନେସନ୍ରେ ଆରମ୍ଭ କରିଥିଲା ଏହି ଖାଦ୍ୟ ସୁରକ୍ଷା ଦିବସ। ଖାଦ୍ୟ ନିରାପତ୍ତା ଓ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରମାନଙ୍କର ଆବଶ୍ୟକତା ଯଥେଷ୍ଟ ରହିଛି। ଆଜି ବହୁ ସଂଖ୍ୟାରେ ଫାଷ୍ଟଫୁଡ଼୍ର ଚାହିଦା ବଢ଼ିବାରେ ଲାଗିଛି, ଯାହାଫଳରେ ମେଦବହୁଳତା, ଚର୍ବିଯୁକ୍ତ ଖାଦ୍ୟଜନିତ ଅନ୍ୟାନ୍ୟ ରୋଗ, ଆଳସ୍ୟ, ହୃଦଘାତ, ରକ୍ତଚାପ ବଢ଼ିବାରେ ଲାଗିଛି। ରାସ୍ତାକଡ଼ ଏବଂ ବାହାର ଖାଦ୍ୟରେ ମଶାମାଛିମାନଙ୍କର ଉପସ୍ଥିତି ଯୋଗୁଁ ତରଳ ଝାଡ଼ା, ଅମାଶୟ ଏବଂ ହଇଜା ଭଳି ରୋଗର ଶିକାର ହେବାକୁ ପଡ଼ିଥାଏ।

ଆସନ୍ତୁ ଶ୍ରୋତା ବନ୍ଧୁ ଜାଣିଦେବା ଆଜିର ପାଣିପାଗ ସମ୍ପର୍କରେ। ଆଜି ପାଣିପାଗରେ କୌଣସି ପରିବର୍ତ୍ତନ ଦେଖାନାହିଁ। ଆକାଶ ଶୁଷ୍କ ଏବଂ ମେଘମୁକ୍ତ ରହିଛି। ତାପମାତ୍ରା ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭବାନୀପାଟଣା ସହରର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 38 ଡିଗ୍ରୀ ସେଲସିୟସ୍ ଅନୁମାନ କରାଯାଇଛି। ଚାଷ କରିବା ସମୟ ବର୍ତ୍ତମାନ ଉପଗତ ପ୍ରତ୍ୟେକର ଆରମ୍ଭ ସହ ଶେଷ ମଧ୍ୟ ରହିଛି। ଏଠି ରଖିବାକୁ ପଡ଼ିବ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ରେ ମଧ୍ୟ ଆପଣ ଚିଠି ପଠାଇ ପାରିବେ। ନମ୍ବରଟି ହେଉଛି 8895994143। ଆଜି ପାଇଁ ରହୁଛି। ଆଜିର ଉପସ୍ଥାପନାରେ ଆପଣଙ୍କ ସହିତ ମୁଁ ଥିଲି ଆପଣଙ୍କ ରେଡ଼ିଓ ସାଥୀ ସ୍ୱପ୍ନ କୁମାର ବେହେରା। ରହୁଛି, ନମସ୍କାର।

ଶୁଣିଥିଲେ ସ୍ଥାନୀୟ ଖବର ସୂଚନା ଏବଂ ସୁମଧୁର ସଙ୍ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହ ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦିନ 12ଟାରେ ଲୋକଗୀତ କ୍ରମରେ ଶୁଣିବେ ନଚନୀୟ ଗୀତ, ପରିବେଷଣ କରିବେ ଶିଳ୍ପୀ ଲିଙ୍ଗରାଜ ବିଶ୍ୱାଳ ଏବଂ ସାଥୀ। ଦିନ 12:30ରେ ପ୍ରଚାର କରିବ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବିଜୟ କୁମାର ନାୟକ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଚର୍ଚ୍ଚିକା ନାୟକ, ସଙ୍ଗୀତା ଗୋସାଇଁ ଏବଂ ସୁଚିତ୍ରା ମହାପାତ୍ର। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ଦିନ 1:10ରେ। ଦିନ 1:20ରେ ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45ରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପ୍ରଥମ ଅଧିବେଶନକୁ ଏଠି ଶେଷ କରୁଛୁ, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଘଟଣା ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ମୋ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ 12:00 PM। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ନଚନିଆ ଗୀତ। ପରିବେଷଣ କରିଛନ୍ତି ଲିଙ୍ଗରାଜ ବିଶ୍ୱାଳ ଏବଂ ସାଥୀ।

ଲୋକଗୀତ କ୍ରମରେ ନାଚନୀୟ ଗୀତ ପରିବେଷଣ କରିଥିଲେ ଲିଙ୍ଗରାଜ ବିଶ୍ୱାଳ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା ଗୀତଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ

0: investigation is underway. The 29th edition of the India-US Army-to-Army Staff Talks was held in Hawaii, co-chaired by Lieutenant General Rajiv Ghai, Deputy Chief of the Army Staff Strategy, and Lieutenant General Joel Vowell, and Deputy Commanding General of the U.S. Army Pacific. The discussions focused on strengthening bilateral defense cooperation, enhancing interoperability, expanding professional exchanges, and deepening military collaboration in support of shared security interests. In Andhra Pradesh, Janasena Party President Pawan Kalyan has announced Lingamaneni Ramesh as the party's candidate for the upcoming Rajya Sabha election. The announcement was made through an official statement issued by the party. L. Ramesh is scheduled to file his nomination papers today. According to party sources, Ramesh has been associated with Jan Sena and its leadership since 2015. The second edition of Mango Magic Festival, promotion and tasting event of Indian mangoes, was hosted in Seattle, United States today. Over 100 leading importers of Indian fruits, including senior leadership of U.S. retailers like Costco, participated and tasted 7 premium varieties of Indian mangoes on display. India is currently the world's largest producer of mangoes, with an annual output of over 26 million metric tons and more than 1,000 named varieties. India Meteorological Department, IMD, has issued a red alert for very heavy rainfall with isolated extremely heavy rainfall over Keralam and Mahi today. Heavy to very heavy rainfall conditions are also expected over parts of northeast India, Karnataka and Tamil Nadu, Puducherry and Karaikal for the day. Similar conditions have been predicted over sub-Himalayan West Bengal, Telangana, Kokand, Goa, Madhya Maharashtra, Rayalaseema, Andaman and Nicobar Islands and Lakshadweep. The weather agency predicted thunderstorm accompanied by lightning and gusty winds over Delhi, NCR, East Uttar Pradesh, Madhya Pradesh, Jharkhand and Jammu and Kashmir today. And in hockey, India will face host Japan in the final of the Men's Under-18 Asia Cup 2026 in Japan today. The match will start at 3:30 p.m. IST. And that is the end of this news bulletin.
1: సూరుతిని సంబాద రిలేకరి ప్రచారకులు ఆకస్మిణి దిల్లీరు ఆకస్మిణి భవానీపట్న ప్రచార కురుచు కృషి సూచన కార్యక్రమ చాసర్ కథ
2: ଆମେ ସବୁ ଜାଣିଛୁ ଯେ ଚାଷ ନେ ରୋଗ ଛଡ଼ାବାର ଔଷଧ ଆରୁ କିରାମରା ଔଷଧ ବ୍ୟବହାର କରବାରଟା ହଉଛେ ଫସଲର ଠିକ ଯତ୍ନ ନେବାରଟା ବୋଲି ମାତ୍ର କ ଫସଲର ପୁରାପୁରି ଯତ୍ନ ବୋଲି ଆମେ ସେତ୍କି ବେଲେ ବୁଝମା ଯଦି ଆମେ ଠିକ୍ ହିସାବରେ ଚାଷ କର୍ମା ରୋଗ ଆରୁ କିରାମନ୍କେ ସହି ପାରୁଥିବାର ବିହନ ମନେ ନେମା ବିହନର ବିଶୋଧନ କଲା ଉତାରୁ ବିହନ ଲଗାମା ରୋଗ ପୋକ ଲାଗବାର ଆଗନୁ ଏକା ଓଷୋ କଷାର ବ୍ୟବହାର କର୍ମା ଆରୁ ସବା ଶେଷକେ ଇଟା ମାନେ କଲା ଉତାରୁ ବି ଯଦି ରୋଗ ପୋକ ଲାଗଲା ବେଲେ ଆର୍ ଥରେ ଇଟା ମାନକେ ଛଡ଼ାବାର ଲାଗି ଓଷୋ ଓଷା କର୍ମା। ଏ ସବକର ଭିତରୁ ପ୍ରଥମ ଉପାୟ ହଉଛେ ଠିକ ଉପାୟ ଚାଷ କରବାରଟା। ଏଥିଲାଗି ଚାଷ କଲା ବେଲକେ ଆମେ ଯେନ୍ କେତେଟା କଥା ମାନକେ ଧ୍ୟାନ ଦେମା ସେଟା ମାନେ ହେଲା, ପ୍ରଥମ ନେ ଯେନ୍ ସେ ଚାଷ କରବାର ଆଗନୁ ଆମେ ଜାଣି ରଖମା ଯେ ସେ ଚାଷ ଆମର ଜମିର ଲାଗି ଠିକ କି ନେଇସେ। ଆମର ଜମି ଯଦି ସବୁବେଳେ ଓଲ୍ ରହୁଛେ ସେନ୍ତାଥି ଆମେ ଶାଗ ଡାଲ କି ଫଲ ଗଛ ମାନେ ନେଇ ଲଗାବାର କଥା। ଏନ୍ତା ଜମି ମାନକେ ପାତଲ ଘଣ୍ଟା ବାଇଗନ ମରିଚ ଗଛ ମାନେ ଝାଲି ଯାଏସି, ଆରେ କଦଲୀ ଗଛ ଲଗାଲେ ସେଥି ପାନାମା ବୋଲି ରୋଗଟେ ଧରସି। ବାଲସରିଆ ଜମି ମାନକେ ବି ଉଲମା ଚରି କରି ଫସଲ ମାନେ ବେଶୀ ନୁକସାନ ହେଇଯାଏସି। ଏନ୍ତା ସବୁ କଲେ ଦୁଇ ନମ୍ବର କଥା ହେଲା, କିଲସ ପତର କାଟି ସାରିଲା ଉତାରୁ ଜମିନେ ଯଦି ସେଟା ମାନଙ୍କର ଶୁଖିଲା ଡାଲ ପତର ପୁତାର ମାନେ ପଡ଼ିଥିବା ସେଟା ମାନକେ ଠୁଲେଇ ଦେଇକରି ଜାଲି ଦେମା। ଏନ୍ତା କଲେ ସେଥିରେ ଥିବାର ରୋଗ ଜୀବାଣୁ ମାନେ ବି ଖତମ ହେଇଯିବେ। ତିନି ନମ୍ବର କଥା ହେଲା, ଫସଲ କାଟିଲା ଉତାରୁ ସେଥିରେ ଥିବାର କିରାମାନେ ପାଖର ଆଖର ଲଟା ଝାର ମାନକେ ଲଟକି କରିଥିସନ୍, ଆରୁ ସେ ଜମିନେ ଚାଷ କଲା ବେଲେ ଆର୍ ଥରେ ସେ ନୂଆ ଚାଷ ମାନକେ ଡେଗେଇଥିସନ୍। ହେଥିଲାଗି ଆମେ ଏ ଝାର ଝୁରା ମାନକେ ସଫା ସୁତୁରା କରିଦେମା। ଚାରି ନମ୍ବର କଥା ହେଲା, ଜମିନେ ଖରାଦିନିଆ ମାଟ ଚଷବାର ଲାଗି କେବେ ବି ନେଇ ଭୁଲମା। ଖରାଦିନେ ଜମିକେ ଗାଢା କରି ଚଷିଦେଲେ ମାଟ ଭିତରକେ ଟାଣ ଖରା ସମୀ କରି ମାଟ ନେ ଲୁକିଥିବାର ରୋଗ ଜୀବାଣୁ ଆରୁ କିରାମାନେ ବାହାରକେ ଆସିଲେ ସେମାନଙ୍କେ ଚେରେ ଚୁରୁଗୁନ୍ ଆରୁ ଅଲଗା କିରାମାନେ ଖାଇ ପକାସନ୍। ପାଞ୍ଚ ନମ୍ବର କଥା ହେଲା, ମାଟକେ ଚଷି ଦେଇକରି ଜମିନେ ପାନ ବାନ୍ଧି ଦେଇକରି ରଖିଦେଲେ ମାଟ ଭିତର କିରାମାନେ ପାନ ଉପରେ ନେ ଭାସିବେ, ଯେନ୍ଟା ମାନକେ ପଚକେ ଚେରେ ଚୁରୁଗୁନ୍ ମାନେ ଖାଇଖୁଆ ପକାବେ। ଛଅ ନମ୍ବର କଥା ହେଲା, ଜମି ସାଜିଲା ବେଲକେ ଆମେ ଯଦି ହିର ମନକେ ଟେକିଦେମା ବେଲେ ସେଥିରେ ଥିବାର ଝିଟକା ରଣା ମାନେ

0: ବାହାରି କରି ଖରାପ ହୋଇଯିବା। ସାତ ନମ୍ବର କଥା ହେଲା, ଚାଷର ଲାଗି ବିହନକେ ଲଗାଲା ବେଲକେ ଆମେ ରୋଗ ଆରୁ କୀରା ମାନକେ ସହି ପାରୁଥିବାର ବିହନ ମାନେ ନେମା। ଏ ବିହନ ମାନେ ନେଲେ ଯେ ରୋଗ ପୋକ ମାନେ ଆରୁ ନାଇଁ ଲାଗନ୍ ନା ବୋଲି ନେଇସେ, ହେଲେ ଇଟା ମାନକେ କମ୍ ଲାଗ୍ସନ୍। ଆଠ ନମ୍ବର କଥା ହେଲା, ଆମେ ଯେନ୍ ବିହନ ମାନେ ଚାଷର ଲାଗି ବ୍ୟବହାର କରବାକେ ଯାଉଛୁଁ ସେଟା ମାନକେ ରୋଗ ନେଇ ଲାଗିଥିବା କି କୀରା ନେଇ ଖାଇଥିବା। ଜମିନେ ଲଗାବାର ଆଗନୁ ବିହନକେ ବିଶୋଧନ କରବାରଟା କେବେ ବି ନେଇ ଭୁଲମା। ଏନ୍ତା କଲେ ସେଥିରେ ଥିବାର ରୋଗ ଆରୁ କୀରା ମାନେ ମରିଯିବାର ସନେ ମାଟ ନେଇ ଥିବାର ରୋଗ ରୁଗା ମାନେ ବି ସେଟା ମାନକେ ଖରାପ ନେଇ କରିପାରନ୍ନା। ଆର୍ କେତେ କେତେ ବେଲେ ତ ମଞ୍ଜି ମାନକେ ଥିବାର କୀରା ମାନକେ ମାରବାର ଲାଗି ଗରମ ପାନ ନେ କି ନେ ହେଲେ ଖୁବ ଟାଣ ଖରାନେ ଶୁଖେଇ ଦେଇ କରି ବି ବିଶୋଧନ କରାଯାଏସି। ବିହନ ବୁଲିଲା ବେଲକେ ବି ଆମେ ଧ୍ୟାନ ଦେମା ଯେ ମାଟ ଉପରେ ଯେନ୍ତା ମଞ୍ଜି ନେଇ ପଡ଼ିଥିବା, ନେହେଲେ ପଛକେ ସେଟା ମାନକେ ଚେରେ ମାନେ ବେଟି କରି ଖାଇଦେବେ ଆର୍ ପଛକେ ଗଛ ଆର୍ ନେଇ ଉଠେନା। ଶେଷ କଥା ହେଲା, ଫସଲ ନେ ଦରକାର ହିସାବ ନେ ଏକା ସାର ମାନେ ଦେମା, ତାର ଠାନୁ ଅଧିକ ଯଦି ଦେଇଦେମା ଗଛ ମାନକେ ଜଲ୍ଦି ରୋଗ ପୋକ ଲାଗସନ୍। ଗୋବର ଖତ ଦେଲା ବେଲକେ କଞ୍ଚା ଗୋବର ନେଇ ଦେବାର କଥା। ଏନ୍ତା କଲେ ଗୋବର ପଛକେ ନେଇ ସଢ଼ିକରି ସେଦିନେ ଉଲମା ଚରିଦେସି ଆର ମାଟ ନେ ବି ଉଲମା ଲାଗିକରି ଫସଲକେ ଖରାପ କରିଦେସି। ଆଜି ଆମେ ଯେତିକି କଥା ଜାଣିଲୁ, ଏନ୍ତା କରି ଯଦି ଆମେ ଫସଲର ଯତ୍ନ କରମା ବେଲେ କିଲସ ପତ୍ରର ବେଶୀ ନୁକସାନ ନେଇ ହେନା।
1: ଶୁଣୁଥିଲି କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ପାରେ
1: ସବୁ କିଛି ମୋ ବ୍ୟାଙ୍କ ଲକର ଫିକ୍ସଡ୍ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ
2: ଶୁଭ ଶୁଭ କୁହ କ'ଣ
3: ଆର୍ ବି ଆଇ କହେ
2: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ

ଆମର୍ ଜୀବନରେ ଭିନ୍ନ ଭିନ୍ନ ପରିସ୍ଥିତି ଆଇସି, ଆରୁ ସେ ପରିସ୍ଥିତି ସନେ ଖାପ ଖାଇକରି କେନ୍ତା କରି ଚଲ୍ବେ ହେଟା ନିର୍ଭର କରସି ନିଜର ଉପରେ। ଭିନ୍ନ ଭିନ୍ନ ବିଷୟକେ ନେଇକିନା ପହଞ୍ଚିଛେ ଆଜି ଆମର୍ ଶକ୍ତିରୂପ କାର୍ଯ୍ୟକ୍ରମ, ଆରୁ ଆପଣମାନଙ୍କେ ସ୍ୱାଗତ କରୁଛେ। ମୁଇଁ ପଙ୍କଜିନୀ ଗୁରୁ, ଜୁହାର। ଜୀବନ ଗୋଟେ ମିଳିଛେ ବେଲେ ବଞ୍ଚବାକେ ତ ପଡ଼୍ବା, କେତେ ବାଟ ଅଛେ, କେନ୍ତା କରି ସେ ରାସ୍ତାକେ ପାର ହେମୁ ହେଟା ନିଜକେ ଭାବବାକେ ବି ପଡ଼୍ବା। ସବୁବେଲେ ସୁଖ ସୁବିଧା ଆରୁ ଖୁସି ମିଲ୍ବା ହେନ୍ତା ନେଇ, ସେ ଦୁଃଖ ବି ମିଲ୍ସି ଜୀବନରେ। ତ ସବୁକେ ସହିକରି ଆଗକେ ଚଲ୍ବାକେ ପଡ଼୍ବା। ସୁଖ ଦୁଃଖ ଯେନ୍ଟା ବି ହଉ, ସବୁକେ ସମାନ ଭାବି କରି ଆଗକେ ବଢି ଚାଲିଲେ ଏକା ଖୁସିନେ ରହିପାରମୁ। ଭଏନମାନେ ଆଗକେ ଆଗକେ ବଢୁଥିଲେ ଜଣାପଡ଼ସି କେନ୍ତା କେନ୍ତା ପରିସ୍ଥିତି ଆମର୍ ଜୀବନରେ ଆସି। ହେନ୍ତା ତ ଦେଖିବେ ବେଲେ ସବୁ ପରିବାର ସବୁ ଲୋକ ଖରାପ ନେଇସି, ଭଲ ଆର୍ ଖରାପ ସବକର ଭିତରେ ଥିସି। ଭାବେ ବେଲେ ଆମେ ବି ତ ପୁରାପୁରି ଭଲ ନେଇସି, ଆମର୍ ଭିତରେ ବି ଖରାପ ଗୁଣ ଅଛି। ତ ହେତିର୍ ଲାଗି ସବୁ ଜିନିଷ୍କେ ଧୈର୍ଯ୍ୟ ରଖିକିନା ସବୁ ବିଷୟକେ ଭାବି ଚିନ୍ତିକିନା ଜୀବନରେ ଆଗକେ ବଢ଼ବା ଲାଗି ପଡ଼୍ସି। ଆର୍ ଭଏନମାନେ ଆମର୍ ଗାଁର କଥା ଗୋଟେ ଅଲଗାଏ। ଆମର୍ ଗାଁର ଲୋକମାନେ ବେଶୀ ସରଲ, ଏବେ ବି ଏତେ ବିକାଶ ହେଲାନା ବି ଲୋକମାନଙ୍କର ମନ ତାଙ୍କର ହୃଦୟ ବେଶୀ ସୁନ୍ଦର। ସେମାନେ ଏତେ ସରଲ ଯେ ସବୁ କଥା ସତ୍ ସତ୍ କହିଦେସନ୍, ତାଙ୍କର ମନରେ ଛଲ କପଟ କିଛି ବି ନେଇଥାଏ। ସେମାନେ ବି ପରିସ୍ଥିତି ନେ ପଡ଼ିକରି ଖରାପ ହେଇଯାଏସନ୍, ନେଇ ହେଲେ ଭଲ। ସେମାନେ ବି ପରିସ୍ଥିତି ନେ ପଡ଼ିକରି ବେଲେ ବେଲେ ଖରାପ ରାସ୍ତାକେ ଅପନେସନ୍। ହେନ୍ତା ତ ଦେଖିବେ ବେଲେ ସମସ୍ତେ ଭଲ ଲୋକେ, ଯେ ଭଲ କଥା ଶିଖିଛେ, ଜାଣିଛେ, ଭଲ ସଂସ୍କାର ପାଇଛେ ପିଲାବେଲୁନ୍, ସେ ଏକା ଧୈର୍ଯ୍ୟ ରଖିକିନା ନିଜର ବିବେକର କଥା ମାନିକିନା କାମ ସବୁ କରସି। ଯେନ୍ମାନେ ଛୋଟ ବେଲୁନ୍ ଭଲ କଥା ନେଇ ଶିଖିନା, ଭଲ ପରିବେଶ ନେଇ ପାଇ, ସେମାନଙ୍କର ବି ଭୁଲ ନେଇସେ, ତାଙ୍କର ପରିବେଶର ଭୁଲ। ହେଥିର୍ ଲାଗି ଭଲ ଭଲ କଥା ଜାଣବା ଲାଗି ସଭେ ଚେଷ୍ଟା କରବା କଥା, ନିଜର ବୁଦ୍ଧି ବିବେକ ଲଗେଇବା କଥା, ଯେ କେନ୍ କାମ କରମୁ କେନ୍ଟା ନେଇ। ଆରୁ ଆମର ଆର୍ଥିକ ପରିସ୍ଥିତି କଥା, ହେଟା ତ ଆମେ ଯଦି ଚାହିଁମୁ ବେଲେ ହେନ୍ତା ତ ବେଶୀ କାମ ଅଛେ, ଯେନ୍ଟା ବି କରିକିନା ଦୁଇ ପଇସା ରୋଜଗାର କରିକିନା ସୁନ୍ଦର କରି ଚଲିପାରମୁ। ଚଲି ଜାଣବାଟା ବି ଗୋଟେ କଳାଏ। ସଞ୍ଚୟକେ ବେଶୀ ଗୁରୁତ୍ୱ ଦେବା କଥା, ବେଶୀ ବଦଖର୍ଚ୍ଚ ବି ନେଇ ହେବା କଥା, ସବକର୍ ସାଙ୍ଗେ ଭଲ ବ୍ୟବହାର ବି ଦେଖେବା କଥା। ଏନ୍ତା ତ ବେଶୀ ଗୁଡ଼ା କଥା ଅଛେ ଯେନ୍ଟାକି ସଭେ ଶିଖିବା ଲାଗି ଚେଷ୍ଟା କରବା କଥା। ଭଏନମାନେ ଏବେ ତ ଯୁଗ ବଦଳି ଗଲା ନା, ସମସ୍ତେ ପାଠ ପଢୁଛନ୍, ବେଶୀ କଥା ବି ଜାଣୁଛନ୍, ଇ ଯେନ୍ ଆମର ସାମାଜିକ ଗଣମାଧ୍ୟମକେ ଦେଖିକିନା। ତ ଭଏନମାନେ ଯେତେ ଯାହା ହେଲେ ବି ନିଜର ସଂସ୍କୃତିକେ ନେଇ ଭୁଲବା କଥା, ଆରୁ ଭଲ ଭଲ କଥା ଛୋଟ ବେଲୁନ୍ ଛୁଆମାନଙ୍କେ ଶିଖେବାର କଥା। ଆମେ ସେମାନଙ୍କେ ନେଇ ଗଢ଼ମୁ ବେଲେ ଆର୍ କିଏ ଗଢ଼ବା କହନ୍ତୁ। ହେଥିର୍ ଲାଗି ଗାଁ ପରିବେଶରେ ରହନ୍ କି ସହରନେ, ଭଲ ମଣିଷ ଗୋଟେ ଗଢ଼ବା ଲାଗି ବେଲେ ସବୁ କଥା ନିର୍ଭର କରସି ମା ଭଏନ ଉପରେ। ସେମାନେ ଏକା ଛୋଟ ଛୁଆମାନଙ୍କର ସାଙ୍ଗେ ବେଶୀ ସମୟ ରହେସନ୍, ଆରୁ ସେମାନଙ୍କର ସବୁ କଥା ବୁଝସନ୍, ସେମାନଙ୍କର ମନକେ ଭଲ କରି ଚିହ୍ନିଥିସନ୍। ହେଥିର୍ ଲାଗି ମାର ଦାୟିତ୍ୱ ହଉଛେ ସେ ଛୁଆକେ ଭଲ କରି ଗଢ଼ବା, ଭଲ ମଣିଷଟେ ବନାବା। ଭଏନମାନେ ଏନ୍ତା ବେଶୀ ଗୁଡ଼ା କଥା ଅଛି ଯେନ୍ଟାକି ଆମେ ନିହାତି ଜାଣବା କଥା, ଆରୁ ଜୀବନରେ ଦରକାର ବି ପାଠ ସନେ ଇ ସବୁ ବିଷୟ ବି ବେଶୀ ଗୁରୁତ୍ୱ ରଖସି। ହେନ୍ତା ତ ଆଗକେ ବଢ଼ବୁ ଭଏନମାନେ, ଇଠାନେ ରହିଯାଉ ଇ ସୁନ୍ଦର ଗୀତ ଲାଗି।

ଗୀତ ଶୁଣିଲେ ବନେ ଲାଗିଥିବା। ଭଏନ୍ମାନେ ଆମେ ଯେତେ ଆଧୁନିକ ହେଲେ ବି ପୁରୁଣା ଯୁଗର କେତେ କଥା ଅଛେ ଯେନ୍ଟାକେ ନେଇ ଭୁଲବାର କଥା। ସେ ପୁରୁଣା ଯୁଗର କିଛି କିଛି କଥା ଲାଗି ତ କେତେ ସୁନ୍ଦର କରି ଆମର ପରିବାରନେ ସମସ୍ତେ ଭଲ କରି ରହୁଥିଲେ, ଆର୍ ସେମାନଙ୍କର ଭିତରେ କେତେ ସ୍ନେହ ଶ୍ରଦ୍ଧା ଥିଲା। ଟିକେ ଟିକେ କଥାକେ ସେମାନେ ନେଇ ଧରୁଥାଇ, ଆର୍ ଯେତେ ପର୍ବପର୍ବାଣି ସବୁବେଳେ ସେମାନେ ଏକା ସାଙ୍ଗେ ପାଳନ କରୁଥିଲେ। ଆର୍ ହେତ୍କିବେଳର ଗୋଟେ କଥା ଭାବନ୍ତୁ, ସେତେବେଳେ ସମ୍ପତ୍ତି ଲାଗି ଝଗଡ଼ା ଝାଟି ବି ନେଇ ହଉଥାଏ ସେମାନଙ୍କର ଭିତରେ। ସେମାନଙ୍କର ଭିତରେ ଭଲ ବୁଝାମଣା ବି ଥିଲା। ବଡ଼ ଭାଇକେ ବଡ଼ ବୋଲିକରି ମାନୁଥିଲେ, ବାପାକେ ବି ମାନୁଥିଲେ, ବାପା ମାଆଙ୍କର କଥା ମାନିକରି ସେମାନେ ରହୁଥିଲେ। ତାଙ୍କର ଭିତରେ ସମ୍ପତ୍ତି ଲୋଭ ଏକା ନେଇଥାଏ। ଘରେ ଯେନ୍ ଗୋଟେ ବଡ଼ କାମ ହେଲାବେଳେ ସଭେ ମିଳିମିଶିକରି ନିଷ୍ପତ୍ତି ନେଉଥିଲେ, କେତେ ସୁନ୍ଦର କରି କଥାବାର୍ତ୍ତା ହେଇକରି କାମ ନିପଟାଉଥିଲେ। ସେମାନେ ଆଗ ଭାବୁଥିଲେ କାମ କେନ୍ତା କରି ଭଲ କରି ସୁରୁଖୁରୁ ନେଇ ହେଇଯାଉ, ମାତ୍ର ଏବେ ଦେଖନ୍ ତାର ଓଲଟାଏ। ଆର୍ ଗୋଟେ କଥା ଆମେ ସଭେ ମନେ ରଖିବାର କଥା ଯେ ଜୀବନରେ ଛୋଟ ଛୋଟ ଜିନିଷ ନୁ ବେଶୀ ଖୁସି ମିଲ୍ସି। ସବୁବେଳେ ବଡ଼ ବଡ଼ ଖୁସି ବଡ଼ ବଡ଼ ଆଶା ରଖିଲେ ଦୁଃଖ ଛଡ଼ା କିଛି ବି ନେଇ ମିଲେ ଜୀବନରେ। ତ ହେଥିର୍ ଲାଗି ପରିବାର ମନକରନେ ସ୍ନେହ ଶ୍ରଦ୍ଧା ସମସ୍ତଙ୍କର ଭିତରେ ନିହାତି ରହିବା ଦରକାର। ଆରୁ ସେମାନେ ଯେନ୍ କାମ କରବା ଆଗରୁ ବି ସଭେ ମିଶିକରି କଥାବାର୍ତ୍ତା ହେଇକରି କରବା କଥା। ଜୀବନରେ ତ କେତେ କାଣା ଘଟ୍ସି ହେନ୍ତା ଘଟି ଚାଲବା ବି, ତ ସେ ବିଷୟକେ ଗୁରୁତ୍ୱ ନେଇଦେଇକିନା ଯେନ୍ଟା ସମାଜର ଭଲ ଲାଗି ଦରକାର ହେ ବିଷୟକେ ବେଶୀ ଧ୍ୟାନ ଦିଅନ୍।

0: ବେଶୀକର କାମ ଗୋଟେ ସାଙ୍ଗେ ହବା ଆର ଆଉ ସବୁ ଲୋକ ମିଶିକର ଥିଲେ କାଣା କି ସବୁ ସବକ ସୁବିଧା ଅସୁବିଧା ନା ସାଙ୍ଗେ ଠିଆ ଉଠବା ଟା କି ନାଇଁ, ଜଣଙ୍କର କାଣା ଅସୁବିଧା ହେଲେ ଜଣକେ ସୁବିଧା କରବା ସାଙ୍ଗେ ସବୁ ମିଶିକିନା ଜଏଣ୍ଟ ଫ୍ୟାମିଲି ବେଲେ ଏଇଟା ତ
1: ଆର ଗୋଟେ ଗୋଟେ ଘରେ କହିସନ୍ ଯଦି ବୁଢା ବୁଢୀ ବେଲେ ଏମିତି ଆମର ଯେନ୍ ଘରେ ବୟସ୍କ ଲୋକମାନେ ଥିଲେ ସେମାନେ ବୋଲେ ଛୁଆ ମାନଙ୍କର ପଢା ପଢି ନେଇ ହେଇପାରେ ବୋଲିକରି ଭାବସନ୍, ତ ସେ ବିଷୟରେ କାଣା କହିବେ?
0: ନାଇଁ ନାଇଁ ଏନ୍ତା କହିସନ୍ ସିନା, ଆମର ଇଆଡ଼େ ଏନ୍ତା ନାଇଁ, ଅଧିକା ଆମର ଇଆଡ଼େ କହିସନ୍ ଯେ ଛୁଆ ଛୁଆ ବେଶୀ ଧ୍ୟାନ ଦେସନ୍ ଗୋଟେ
1: ଛୁଆ ମାନେ ବେଶୀ କଥା ବି ଭଲ ଭଲ କଥା ଶିଖି ପାରସନ୍ ନା ଶିଖି?
0: ହଁ ଜଏଣ୍ଟ ଫ୍ୟାମିଲି ହେଟା ଗୋଟେ ସୁବିଧା ଯେ ଛୁଆ ମାନେ ପୁରା ସଂସ୍କାର ଶିଖିବେ, ବଡ ମାନେ କେନ୍ତା ଏଟା କରବାଟା ସାଙ୍ଗେ ମିଶିକିନା ରହିବାଟା ସେଟା ଗୋଟେ ହେଲା କଥା।
1: ଆପଣ ତ କେତେ ଭଲ ଭଲ କଥା ମାନେ କହୁଛନ୍। ହଁ ଇଟା ତ ଗଲା ଆମର ଯେନ୍ ଅସୁବିଧା ବିଷୟ ନେ କି ସୁବିଧା ବିଷୟ ନେ, ଯେନ୍ଟା କି ଯେନ୍ ମାନେ ମିଶିକରି ନେଇ ରହନ୍ ଯେନ୍ ମାନେ ରହସନ୍ ତାଙ୍କର ଲାଗି ସୁବିଧା, ଯେନ୍ ମାନେ ନେଇ ରହନ୍ ତାଙ୍କର ଲାଗି ଯେନ୍ ଅସୁବିଧା ବିଷୟରେ ଆମେ କଥା ହେଲୁ। ତ ଆପଣ ତ ଗୋଟେ ଗୃହିଣୀ, କାମ ତ ଲଗାତାର ହଉଥିବା, କାମ ତ ଲଗାତାର ହଉଥିବା ନେଇ କହିଲେ ବି, ତ ଗୋଟେ ପରେ ଗୋଟେ କାମ ଆପଣଙ୍କୁ କରବା ଲାଗି ବି ପଡ୍ସି, ତ ସେତିବେଲେ ଆପଣ କେନ୍ତା କରସନ୍, ତାର ଉପାୟ ବାହାର କରସନ୍ କି ନାଇଁ?
0: କାମ ସରିଲେ ତ ଯଦି ଭଲ ମତେ ବେଲେ କହିଦେଲେ ଆର ଗୋଟେ ଲୋକଟା କରବା। ଏବେ ଧର କାଣା କାମ ସରିଲା ଖାଇକି ଛୁଆ କାଁ ଛୁଆ ଅଛେ, ଆର ଗୋଟେ କାମ ଶାଶୁ କି ଯାହା କରିଦେବେ ଆମ ଘରେ ଏନ୍ତା। ଆର
1: ଶାଶୁ କାଣା କାଣା ସାହାଯ୍ୟ କରସନ୍?
0: ଶାଶୁ ସବୁ କିଛି କରସନ୍ ନା, ଛୁଆର ଅଧା କାମ ତାପରେ ଘରର ବି କାମ ଯେ ଯେନ୍ତା ସେ କରିପାରବେ ବସିକରି ଏନ୍ତା ଛୁଆ କେ ଦେଖା ଦେଖି ସବୁ। ଏବେ ଦେଖ ଶାଶୁ ସେ ମୋର ମନ କେ ଜାଣିକି ସବୁ କାମ କରୁଛ, ମୋର ଯେତେ ଅସୁବିଧା ଅସୁବିଧା ହେଲେ ତ ମୁଇଁ ବି ତାଙ୍କର ସେବା କରସି, ସବୁ ତାଙ୍କର ଗୋଡ ଚିପାଡାନ ଆଉ କପଡା ରଥା ସବୁ ମାଲିସ କରିସି, ତେଲ ତୁଲା ଯାହା ବି ହେନ୍ତା ଆମଟା ଶୁଖୁଥିଲେ ସେ କାଢି ଆନସନ୍, ଆମେ ତାଙ୍କଟା କାଢି ଆନସୁ, ତାଙ୍କର ଛୁଆ ପିଲା ଆମଟା ଖାଇସନ୍, ସେମାନେ ବି ନା ଖାଇସନ୍, ସବୁ ନା ହେନ୍ତା ବେଶୀ କରି କରସନ୍। ଶ୍ୱଶୁର ବି ନିଜର ବାପା ଭଳିଆ, ଆମ ସ୍ୱାମୀଟା କି ବାପା ଭଳିଆ ଭଲ ପାସ, ଆମର ତ ସ୍ୱାମୀ ବାହାରେ ରହିବାଟା
1: ଯେତେବେଳେ ଆମର ନୂଆ ଖାଇ ଆସି କି ଅଲଗା ପର୍ବପର୍ବାଣି ଯେନ୍ ହେସି, ତ ହେତ୍କି ବେଲେ କେନ୍ତା ଲାଗ୍ସି କହନ୍?
0: ସେଟା ଦେଖିଲେ କଥା ଖୁବ ଭଲ ଲାଗ୍ସି, ସମସ୍ତଙ୍କୁ ଆମେ ଠିକିନା ସକାଳୁ ଉଠିକିନା କାମ ଧାମ କରିକିନା ଗୋଟେ ସାଙ୍ଗେ ପୁରା ନୂଆ ଖାଇକିନା ନୂଆ ସାର୍ଟ ସବୁ ପିନ୍ଧିକିନା ଶାଢୀ
1: ଯଦି ଗୋଟେ ଗୃହିଣୀ ଚାହିଁବା ବେଲେ ସବୁ କାମ କରିପାରବା, ଆପଣ ନିଜେ ନିଜର କାମ ସବୁ ଯେନ୍ତା କି ନା ତୁଲଉଛନ୍ ବେଲେ ଏମିତି ଜିନିଷ ସବୁ ଯେନ୍ତା କି ନିଜକେ କରବା ଲାଗି ପଡୁଛି ସେତିକି ବେଳେ
0: ଗୃହିଣୀ ଗୋଟେ କାମ ଚାହିଁଲେ ସବୁ କିଛି କରିବ, ଘରେ ବି କରିପାରବା ବାହାରେ ବି କରିପାରବା, ଘରେ ସପୋର୍ଟ କରିବାର ଅଛି ମେନ୍ ଜିନିଷ ହେଲା, ବାହାରେ ବି ଅଫିସରେ ବି ଯଦି ପକଉଛି କିଏ ଅଫିସରେ ବି କରିବା, ବା ଘରେ ଏବେ ଛୁଆକେ ସମ୍ଭାଳିବାର ଲୋକ ଥିବା ତ ଆରାମସେ ଗୋଟେ ଲୋକ ଯାଇକି ବାହାରେ କାମ କରିବା। ଜଏଣ୍ଟ ଫ୍ୟାମିଲି ଥିଲେ ହେଟା ଗୋଟେ ଗୋଟେ କାମ କରୁଥିବା ବାହାରେ, ଘରେ ଦେଖବାର ଲୋକ ଥିଲେ ଏକା ଭଲ ଲାଗେ।
1: ଆଉ ସ୍ୱାମୀ ସାହାଯ୍ୟ କରସନ୍ କି ନାଇଁ, କିନ୍ କିନ୍ ଛୋଟ ମୋଟ କାମ ନେ?
0: ହଁ ହଁ ସ୍ୱାମୀ ତ ପୁରା ସବୁବେଳେ ସବୁଟା ସାହାଯ୍ୟ ସବୁ କରସନ୍ ଆସେ।
1: ହଁ ସ୍ୱାମୀଙ୍କର ସହଯୋଗ ଲାଗି ଏକା ଆମେ ସବୁ କାମ କରିପାରୁଛୁ। ଆମେ
0: ଆମ ଘରେ ତ ଏମିତି ଯେ ପୁରା ଜାଣା ନିଜର ଇଟା ନାଇଁ, ଜାଣା ଏଟା କରବ କାମ କରିବାକୁ ଚାହିଁବ ବୋଲି ହଁ କର ବୋଲି ପୁରା ଆମର ନା ଆମ ନିଜ ସ୍ୱାମୀ ଏକା କହିସନ୍ ଯେ ନାଇଁ ତମ କାମ କର, ପଢାପଢି କରିଛ ସାନଟା ଟିକେ ବଢୁ ଆଉ ସବୁ କାମ କୁ କର ବୋଲିକିନା ନିଜେ କହିସନ୍।
1: ଯେ ଆପଣ ତ ଜାଣିଥିବେ ଯେ ଏମିତି ଆମର ଅନେକ ଭୟନ ଅଛନ୍, ସେମାନେ ବୋଲେ ସବୁ ଭୟନ ମାନେ ଆମର ବେଶୀ ଚାଲା, ସଞ୍ଚୟ କରବାକେ ନେଇ ଭୁଲନ୍ କେବେ ବି, ଆର ଫରନ୍ ସବୁ ଜିନିଷ ସେ ଖାଇବାଟା ହଉ କି ଅନ୍ୟ ଜିନିଷ ହଉ, ଯେନ୍ତା କି ଆମର ରନ୍ଧା ବଢା ସାମାନ ରୋଷେଇ ଘର ସାମାନ ସବୁ ଯତ୍ନ ଭଲ କରି ନେସନ୍, ତ ଆପଣ କେନ୍ତା କରି ନେସନ୍ ସେ ବିଷୟରେ ଟିକେ କହିଦିଅନ୍ ବୋଲେ ଆମର ଏନ୍ତା ଅନେକ ଭୟନ ଅଛନ୍ ଯେନ୍ ମାନେ କି କାର୍ଯ୍ୟକ୍ରମ ଶୁଣୁଛନ୍।
0: ପରିବା ପତ୍ର ହେଲା ଅଯଥା ଖର୍ଚ୍ଚ କରିବାର କଥା ମୋ ହିସାବରେ, ଏମିତି ଯେତିକି ଚାଲୁଛନ୍ ସେତିକି ଲୋକ ଖାଇବାରଟା କିଏ କାଇଟା କର, ଅଧିକା ଶିଖିବାରଟା ଫେର ସେଟା ଖର୍ଚ୍ଚ ନାଗେ, ସେ ହିସାବରେ ନିଜେ ଏଇଟା କରିକି ଖାଇବାରଟା। ହଁ ଏବେ ଯେହେତୁ ଦରଦାମ ବଢିଗଲା କି ତ ଘରେ ତ ସବୁ ଯୋଗେଇ ଦେବେ ଏକା, ପାଣି ଦେଲେ ଦେଲେ ସବୁ ଆଣିଦେବେ, ତ ନିଜେ ସବୁ ସଞ୍ଚୟ କରିକିନା ରଖବାର କଥା। ଏବେ ଟମାଟୋ ଗୋଟେ କେତେ ରେଟ୍ ହେଇଛି, ଚାଉଳ ଡାଲି ଯେତିକି ଦରକାର ସେତିକି ୟୁଜ୍ କରିବାଟା, ଆମେ ଗୃହିଣୀ ମାନେ ଏକା ସବୁ ତାରା ଜିନିଷ ମାନେ ଧ୍ୟାନ ଦେବାର କଥା, ଆମେ ଚାହିଁଲେ ଘର ଏଇଟା ହବା ସେଥିଲାଗି ନିଜେ ସବୁ ଦାୟିତ୍ୱ ଯେନ୍ତା ବଲ୍ ଖା ଜିନିଷ ରହିଥିବାର କଥା
1: ବୋଲେ ଆମେ ମହିଳା ମାନେ ଚାହିଁଲେ ଘରକେ ଉଠି ବି ପାରମୁ।
0: ନାଇଁ ଅଧା ଲୋକ ଅଛନ୍ ଯେ ହାତେ ଏକା ସବୁ ଅଛେ, ସେମାନେ ଚାହିଁଲେ ଘର ଭାଙ୍ଗି ପାରବେ, ଘର ଯୋଡି ପାରବେ। ସଞ୍ଜଡ଼ା କହୁଛେ ଅଧା ଲୋକ ଅଛନ୍ ନା ବୁଢା ବୁଢ଼ୀ ମାନେ।
1: ହେଟା ସତ କଥା ବି, ନିଜର ଉପରେ ରହିଲା ଖର୍ଚ୍ଚ ବାର୍ଚ୍ଚ ହଉ କି ବ୍ୟବହାର ହଉ କି
0: ସବୁ ଜିନିଷ ନିଜର ହାତେ ଏକା,
1: ଚାଲିଚଲନ ହଉ ଯାହା ବି। ଏବେ କହନ୍ ଯେ ଆମର ସବୁ ଗୃହିଣୀ ଭୟ

0: ଅଲଗା ଅଲଗା ପାରିବାରିକ ପରିସ୍ଥିତି ଥିସି। ପରିବାରରେ ଆମର ପରିବାରରେ ଯେଉଁ ସଦସ୍ୟ ମାନେ ଅଛନ୍, ସେମାନଙ୍କର ଚିନ୍ତାଧାରା ଭାବନା ବି ଅଲଗା ଅଲଗା। ତ ସେ ଜିନିଷ କେ ଗୋଟେ ଗୋଟେ ଭୟନ ଭାବିକିନା ଦୁଃଖ ବି କରସନ୍, ଆର ଗୋଟେ ଗୋଟେ ନେଇ କହି ପାରିକିନା ବେଲେ ମନେ ମନ ଦୁଃଖ କରୁଥିସନ୍ ନା। ତ ସେମାନଙ୍କୁ ଆପଣ କେଁ ବୋଲି କରି କହିବେ?
1: ହେନ୍ତା ତମେ କହିବି ଯେ ଦେଖ, ସବୁ ପରିବାର ଝଗଡା ଲାଗିଅଛି, କେନ୍ ପରିବାର ନା ଆରୁ ଏଇଟା କାର ଭୁଲ କାଣା, ତ ସବୁ ବୁଝିକିନା ଏଇଟା କରବାର କଥା। ସବୁ ଲୋକ ମିଶିକରି ଏବେ ସେ କାମ ନେଇ କଲା ମୁଇଁ କଲା, ହେନ୍ତା ଚିନ୍ତା ହେଲେ ତ ଗୋଟେ ପରିବାର ଏଇଟା ସେ ଆରୁ ସୁଇଚେ ମୁଇଁ କାମ କରୁଥିବି ଯାହା ମନକର ଭିତରେ ହେନ୍ତା ଥିଲେ। ତାପରେ ସେ ହେନ୍ତା କମଉଛି ଆମେ କହୁଛୁ, ହେନ୍ତା ହେ ଭାବନା ମାନେ ନେଇଥିଲେ ଏକା ଗୋଟେ ଘର ଆରାମସେ ଚଲି କରବାର, ହେନ୍ତା ଜିନିଷ ମାନେ ରହୁଛି ଭାବନା ବୋଲେ ସେ ଘର ଗୋଟେ ମୁହଁ ଫୁଲାବା ଗୋଟେ ଇଟା ହବା। ତ ସେ ପରିସ୍ଥିତି ନା କାନେ କେନ କହିସନ୍ ଯେ ଆମ ଘର ଏନ୍ତା ସେନ୍ତା ବୋଲିକିନା ଗୋଟେ ଗୋଟେ ଗୃହିଣୀ ଭାବସନ୍, ଏନ୍ତା ହେଇଥିତ ଆମ ଘର ଅଲଗା ରହିଥିତି। ଏ ଜିନିଷ ମାନେ ଏକା ଅଧିକ ପ୍ରେସର ଏଟା କରସି।
0: ଆର ଗୋଟେ କଥା ଏଠାନେ ଯେ ଆମର ଏମିତି ଅନେକ ବହେନ ଅଛନ୍ ଏବେ ଯେ ମାନେ କି ଭିଆ ସାରିଲେ ନା, ତ ସେମାନେ କଣ କରୁଛନ୍ ଏବେ ଏବର ଯୁଗ ନେ ବେଶୀ କରି ବେଲେ ସେମାନେ ଫୋନରେ ମାତିକିନା ତାଙ୍କର ଯେନ୍ ଯେନ୍ କାମ ଅତି ଦରକାରୀ ସେ କାମ ବି ତାଙ୍କର ଭଲ କରି ନେଇ କରବାର, ସୁରୁଖୁରୁରେ ନେଇ କରବାର, ତ ଇଟା ବି ଗୋଟେ ସମସ୍ୟା ସୃଷ୍ଟି କରୁଛି। ତ ଏମାନେ କାଣ କହିବେ?
1: ଫୋନ ଗୋଟେ ବାହାରିଲା ଦିନ ତ ପୁରା ଛୁଆ ମାନେ ବି ଯେନ୍ତା ସବୁ ଲୋକ ବୁଢା ବୁଢୀ ଗୃହିଣୀ ସବୁ ଫୋନ ଏକା ଅଧା ଟାଇମ ସ୍ପେଣ୍ଡ କରୁଛନ୍, ଆଉ ଫୋନ ଯେତିକି ୟୁଜ କରବାର କଥା ସେତିକି ଭାବବାର କଥା। ଫୋନ ଗୋଟେ ଏନ୍ତା ଜିନିଷ, ଭଲ ଜିନିଷ ବି ଖରାପ ଜିନିଷ ବି। ଆଜିକାଲି ଛୁଆ ମାନଙ୍କର ଲାଗି ବି ଗୃହିଣୀ ମାନଙ୍କର ଲାଗି ଦେଖ, ଫୋନ ଛୁଆ ମାନଙ୍କ କଥା ନ୍ୟୁଜ ଟିଭି ନେ ଦେଖୁଛି ଯେ ଫୋନ ମାନେ ଦେଖୁଛନ୍, ମା ମାନେ ଛୁଆ ମାନେ କେନ ପଡିଯାଉଛେ କିଏ କେନ କାଁ ହଉଛେ ସେଟା ମାନେ ସବୁ ଦେଖୁଛନ୍। ଫୋନ ହେତିକି ୟୁଜ କରବାର କଥା, ହେଲେ ବି ସବୁ ଜିନିଷ ଧ୍ୟାନ ଦେଇ କରି ୟୁଜ କରବାର କଥା। ଛୁଆ ମାନଙ୍କୁ ତ ଟୋଟାଲି ନେଇ ଧରବାର କଥା, ଡକ୍ଟର ମାନେ ମନା କରୁଛନ୍, ନିଜେ ବି ପୁରା ବେଶୀ ଟାଇମ ନେଇ ଧରବାର କଥା ଗୃହିଣୀ ମାନେ ବି ହିସାବରେ।
0: ତ ପୁଣି ଆପଣ ବି ଫୋନ ଧରୁଥିବେ, ତ ଆପଣ ଫୋନ ରୁ କେନ୍ କେନ୍ ଭଲ
1: ମୁଇ ଧରସି ଯେ ଖାଲି ୟୁଟ୍ୟୁବ ରେ ଯେନ୍ଟା ଯେନ୍ ରେସିପି ଭଲ ଲାଗଲା ସେଟା ଖାଲି ଡାଉନଲୋଡ କରିକିନା ସେଟା ଖାଲି ବନାଉଥିଲି। ଆମର ୟୁଟ୍ୟୁବ ରେ ଯେନ୍ତା କେନ୍ ଦିନ ଲଡୁ କେନ୍ ଦିନ ଖିରି ଯେନ୍ଟା ନେଇ ଜାଣବି ଶାଶୁକୁ ପଚାରବି, ନହେଲେ ନୂଆ ନୂଆ ରେସିପି ଦେଖିକରି ନିଜେ ଟ୍ରାଏ କରବା, ତାର ମତେ ଭଲ ଲାଗ୍ସି। ଫୋନ ଭିତରେ
0: ନିଜକେ ସ୍ୱାବଲମ୍ବୀ କରବା ଲାଗି ନିଜେ କେନ୍ତା ଦୁଇ ପଇସା ଅର୍ଜନ କରିବି ସେ ବିଷୟ କେବେ ଭାବିଛନ୍?
1: ହଁ, ମୋର ବାହା ହେଲା ଦିନ ଏକ ଭାବିଛେ ନାଇଁ ମୁଇଁ ବାହାରେ କାମ କରିବି, ମୋର ଖୁବ ଇଚ୍ଛା ଥିଲା ଟିଚର ହେବି ବୋଲି।
0: ଟିଚର ହେବା ଲାଗି ତ ଇତାର ଛଡା ଆର କିଛି ଏନ୍ତା କିଛି ଜାଣସନ୍ କି, ଯେମିତି କି ଆମର ସିଲେଇ ହେଲା କି ପେଣ୍ଟିଂ ହେଲା, ଏମିତି କିଛି କାମ ଜାଣସନ୍?
1: ନାଇଁ
0: ସେଟା
1: ମାନେ ଆସେ, ପେଣ୍ଟିଂ ବି ବେଶୀ ଭଲ ଲାଗ୍ସି ନା ଛୋଟ ବେଳୁ। ମା ଘରେ ଥିଲା ବେଳେ ବି ଟ୍ୟୁସନ ପଢେ ଛୁଆ ମାନଙ୍କେ, ପ୍ରଥମ ରୁ ମେଟ୍ରିକ ତ ମୁଁ ସେନା ଅଧା ଟାଇମ ପୁରା ସ୍ପେଣ୍ଡ ହେଇଯାଏ ନା।
0: ତ ଭଉଣୀ ଆମେ ଯେନ୍ କଥାବାର୍ତ୍ତା ହେଲୁ ସେ ଭିତରେ ମୁଁ ଭୁଲି ଯାଇଛି ଯେ ଆପଣଙ୍କର ଗାଁ ନା କାଣା?
1: ଆମର ମାଣ୍ଡେ ନୁରଲା, ଆଉ ଆମର ହେନେ ଝିଅ ମାନେ ସବୁ ନା ପଢା ପଢି କରିକି ଘରେ ଅଛନ୍, ସିଲେଇ କାମ ଶିଖୁଛନ୍, ତାପରେ ଟ୍ୟୁସନ ପଢୁଛନ୍, ତାପରେ କିଏ ବିଲର କାମ ବି କରୁଛେ, ଘରର କାମ ହେନ୍ତା କରୁଛନ୍ ନା।
0: ଆର ଏବେ ତ ଆମର ସବୁ ଗାଁ ମାନେ ମାନେ ଉନ୍ନତ ହେଲା ନା, ସବୁ ସୁବିଧା ହିଁ ମିଳୁଛି, ତ କେନ୍ କେନ୍ କାମ ସେମାନେ କରବା କଥା? ଆପଣଙ୍କର ଗାଁରେ କେନ୍ କେନ୍ ସୁବିଧା ଅଛି ଆମର ଭଉଣୀ ମାନଙ୍କର ଲାଗି?
1: ଏବେ ଦେଖବାର କଥା ୱାର୍ଲ୍ଡ ଭିଜନ ଗୋଟେ ବାହାରିଛି ଆମର ହେଡ଼େ, ସବୁଆଡେ ବି ବାହାରିକି ୱାର୍ଲ୍ଡ ଭିଜନ ରହିଲା, ସବୁ ଆମର ଝିଅ ମାନେ ସବୁ ଆଣିକି ଦେଇଛନ୍, ସେମାନେ ବଡବା କାମ କରୁଛନ୍।
0: ସେନ କାଣା କାଣା କରବା ଲାଗି ପଡୁଛି?
1: ଗାଁ ଗାଁ ବୁଲିକିନା ପ୍ରୋଗ୍ରାମ କରବାର ନା ନାଇଁ, ସଚେତନା କାର୍ଯ୍ୟକ୍ରମ ସେ କାର୍ଯ୍ୟକ୍ରମ କରିକିନା ସେମାନେ ଭଲସେ କରୁଛନ୍।
0: ବୋଲେ କେନ୍ କେନ୍ ବିଷୟରେ ସେମାନେ ସଚେତନ କରି ବୁଲୁଛନ୍?
1: ଏବେ ଦେଖ ବର୍ଷା ହେବା ଯେ ଡେଙ୍ଗୁ ମେଲେରିଆ ହେବା, ମଶାରୀ ଟାଣିକିନା ଶୋଇବାଟା, ତାପରେ ବ୍ଲିଚିଂ ପାଉଡର ପାଣି ପକେଇକିନା ପିଇବାଟା, ଆଉ ବି ଯେମିତି ହଁ ସେନିଟାରୀ ସେଟା ସବୁ କରୁଛନ୍ତି ସୁବିଧା, ମାନେ ୟୁଜ କରବ ତାପରେ ଏ ଜିନିଷ ଭଲ।
2: ସରିତା ବାରିକ ଭୟନ ସନେ କଥାବାର୍ତ୍ତା ତ ଶୁଣିଲେ, ସେ ପୁରା କେତେ ସୁନ୍ଦର କରି ନିଜର ମନର କଥା କହି ଚାଲିଲେ, ଯେନ୍ଟା କି ଆପଣ ମାନେ ଶୁଣିଲେ ଆର ଆପଣ ମାନକେ ଭଲ ବି ଲାଗିଥିବା। ତ ଏବେ ଗୀତ ଗୋଟେ ଶୁଣୁ।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ ନାରୀ ମହଲ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି। ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ। ସଂଶୋଧିତ ନିୟମ ଲାଗୁ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ

ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀଙ୍କର ସ୍ୱାର୍ଥ ଦୃଷ୍ଟିକୁ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ବେଳେ ଭାରତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଭାବରେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ 7.7% ଜିଡିପି ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, ଏହି ସଫଳତା ଗତ 12 ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା, ଆତ୍ମବିଶ୍ୱାସ, ସ୍ଥିରତା, ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ, ନବସୃଜନ, ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ, ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ ହସ୍ପିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତକାରରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି, ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ହିଁ ଦୁଇପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଏବେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ, ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଜୋଏଲ ଭୋଏଲ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷେତ୍ର 2.8 ଗିଗାୱାଟ୍ରୁ ବୃଦ୍ଧି ପାଇ 155 ଗିଗାୱାଟ୍ରେ ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି, 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି, ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘର ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର।

0: ଧକ୍କେଉଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାର୍ଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ସନ୍ଧ୍ୟା 6:30 ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭୁଟାନକୁ ଗୋଟିଏ ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି। ଭାରତ ପୂର୍ବରୁ 5 ଥର ଏହି ଟାଇଟଲ ହାସଲ କରିସାରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 42 ଓଭରରେ 2 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ମାନବ ସୁତାର ଏହି ମ୍ୟାଚ୍ ସହ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। 18 ବର୍ଷର କମ୍ ହକି ପୁରୁଷ ବର୍ଗ ଏସିଆ କପ୍ 2026 ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଆଜି ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଜାପାନର କାକାମିଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ଜାପାନ ସେମିଫାଇନାଲରେ ମାଲେସିଆକୁ 8-1 ପରାସ୍ତ କରି ଫାଇନାଲରେ ପହଞ୍ଚିଛି। କେରଳମ୍ ଏବଂ ମାହିଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲଠାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ତେଲଙ୍ଗାନା, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ରାୟଲସୀମା, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପଠାରେ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ରାଜସ୍ଥାନର କେତେକ ଅଞ୍ଚଳରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ କଲା।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Reserve Bank of India simplifies rules for foreign portfolio investors in government securities to make investment in India easier. External Affairs Minister Dr. S. Jayashankar to hold talks with Nepal Foreign Affairs Minister Shishir Khanal in New Delhi this evening. CBSE extends last date for submission of applications for verification of marks and re-evaluation till tomorrow. In Punjab, at least 9 people killed after a vehicle collides with a truck on Firozpur Fazilka Road this morning. IMD issues red alert for very heavy rainfall over Keralam and Mahi till tomorrow. And in cricket, Shreyas Iyer replaces Suryakumar Yadav as India's new T20 international captain. Vaibhav Suryavanshi included in squad for first time. And now the news in detail. The Reserve Bank of India has simplified the rules governing investments by foreign portfolio investors or FPIs in government securities. The revised framework is aimed at making investments easier and reducing compliance requirements for foreign investors. More from our correspondent.
2: Under the revised framework, FPIs investing through the general route will get greater flexibility as certain investment restrictions have been removed. The RBI has also merged the existing general and long-term investment categories into a single limit for government securities and state government securities. For financial year 26-27, the investment limit for central government securities has been fixed at 4,62,490 crore for the first half of the year and 4,77,006 crore for the second half. For state government securities, the corresponding limits have been set at 1,53,043 crore and 1,64,242 crore respectively. The revised directions have come into effect immediately. Ankita Apte, Akashvani News, Mumbai.
1: External Affairs Minister Dr. S. Jayashankar will hold talks with Nepal Foreign Affairs Minister Shishir Khanal in New Delhi this evening. The Foreign Affairs Ministry of Nepal

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଶ୍ୱିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ।

0: ବିଜେପି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଏକ ଇକୋ ସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ। ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ। 2036 का जो ओलंपिक होगा उसको मेजबानी करने का भी अवसर हमें प्राप्त होगा। हमें रोडमैप प्रस्तुत कर रहे हैं आने वाले समय में हम कैसे स्पोर्ट्स इकोसिस्टम को विश्व पटल पर एक बहुत बड़ा दृष्टि दे सकते हैं। उड़ीसा भी इस राष्ट्रीय दृष्टि में एक प्रमुख योगदानकर्ता होने पर बहुत गर्व करता है।
0: ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବତ୍ସ କହିଛନ୍ତି।
2: एल निनियो का है वो प्रभाव इस साल देखने को मिल सकता है। एल निनियो का जो प्रभाव आता है तो उसमें एक और दूसरी चीज होती है इंडियन ओशन डायपोल आईओडी। तो आईओडी जो होता है वो एल निनियो के प्रभाव को कम करता है। इसलिए पूरी तरह से यह नहीं कहा जा सकता है कि एल निनियो का निश्चित प्रभाव पड़ेगा। वो प्रभाव पड़ सकता है और उसके प्रभाव में कमी भी आ सकती है।
0: ବ୍ରିକ୍ସ ସମ୍ମିଳନୀରେ ମୁଖ୍ୟତଃ ଛଅଟି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଓଡ଼ିଶା ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ବିଶ୍ୱରେ ପ୍ରଶଂସା ସାଉଁଟିଛି। ବିପର୍ଯ୍ୟୟ ସମ୍ପର୍କିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ଉପରେ ବୈଠକରେ ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର।

ରାଜ୍ୟର ବିଭିନ୍ନ ଜିଲ୍ଲା ଉପଖଣ୍ଡ ବ୍ଲକ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଉପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ 50ରୁ ଅଧିକ ସ୍ଥାନର ନାମକୁ ସେଗୁଡ଼ିକର ମୂଳ ଓଡ଼ିଆ ଉଚ୍ଚାରଣ ଏବଂ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିଶ କରାଯାଇଛି। କମିଟିର ସୁପାରିଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ା, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ା ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି। ସେହିପରି ନିମାପଡ଼ା, ଉମରକୋଟ, ବୌଦ୍ଧଗଡ଼ା, ରାଉରକେଲା, ତାଳଚେର ଏବଂ ସୋରା ପ୍ରଭୃତି ନାମକୁ ମଧ୍ୟ କମିଟି ସଂଶୋଧନ କରିଛି। ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକର ନାମକୁ ମଧ୍ୟ ସଂଶୋଧନ କରିବାକୁ କମିଟି ପକ୍ଷରୁ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଅଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆକାଶବାଣୀର 90ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆର୍ପିଏଫ୍ କମାଣ୍ଡାଣ୍ଟ ଯୋଗଦେଇ କହିଛନ୍ତି, ସୂଚନା ଓ ପ୍ରସାରଣ କ୍ଷେତ୍ରରେ ଆକାଶବାଣୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସ୍ୱାସ୍ଥ୍ୟ ସଚେତନତା ସହିତ ଦୂରଦୂରାନ୍ତରେ ବସବାସ କରୁଥିବା ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଦେବାରେ ଆକାଶବାଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଯୁଗରେ ଆକାଶବାଣୀ ଆଜି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମର ଭୂମିକା ନିର୍ବାହ କରୁଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଟକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଓ ପୋଲିଓ ନିରାକରଣ ସଚେତନତା ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କାର୍ଯ୍ୟକ୍ରମରେ ଯୋଗଦେଇ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଶୁଖିଲା ରଖିବା ତଥା ଡ୍ରାଏ ଡେ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଶ୍ରୀ ସିନ୍ଦେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁ କଲ୍ୟାଣ ସମିତି ଓ ପଞ୍ଚାୟତ ସଦସ୍ୟଙ୍କୁ ନେଇ ସଚେତନତା ସଭା ଆୟୋଜନ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶମୂଳକ ଉପଲବ୍ଧି ଓ ଜନଭାଗିଦାରୀ କାର୍ଯ୍ୟକ୍ରମ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 12 ତାରିଖରୁ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଅବସରରେ ଆୟୁଷ୍ମାନ ବୟବନ୍ଦନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଶକ୍ତି ସମାବେଶ ଓ ବିଭିନ୍ନ ଯୋଜନାର ହିତାଧିକାରୀ ସହାୟତା ରାଶି ପ୍ରଦାନ କରାଯିବ। ସରକାରୀ ଯୋଜନାର ଲାଭ, ହିତାଧିକାରୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତକ ଏବଂ ସୂଚନା ସାମଗ୍ରୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି 2.0କୁ ସାଂସଦ ଭର୍ତ୍ତୃହରି ମହତାବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜୋନ୍ସ୍ତରୀୟ କବାଡ଼ି ପ୍ରତିଯୋଗିତା 2026ର ପ୍ରଥମ ସଂସ୍କରଣ ଆଜି ଆରମ୍ଭ ହୋଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 23ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ 2-ଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର 2ୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପାର୍ଟି ସୁଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ସଂଯୋଜନା ଏ ଆର୍ ରହମାନ, ଚଳଚ୍ଚିତ୍ର ସ୍ୱଦେଶ।

ଜଗ୍ରମ ରେଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ସମୟ ଦିନ 3:25 ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ଯୋଗାଣରେ ସାପ୍ତାହିକ ରହିଛି ଅପରାହ୍ନ 5:30। ଲୋକଗୀତ କ୍ରମରେ ସଂକୀର୍ତ୍ତନ ପ୍ରଚାର କରିବୁ ସନ୍ଧ୍ୟା 6:30। ପରିବେଷଣ କରିବେ ଶିଳ୍ପୀ ପ୍ରମୋଦ କୁମାର ପରିଡ଼ା ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କେଉଁଝର ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରାତି 8:00। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ ସ୍କେନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:15। ରାତି 9:30 ଶୁଣିବେ ଜାତୀୟ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟ ଭାରତୀ। ରାତି 10:00 ରହିଛି ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏବଂ ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷୀ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସୋମ ଅପରାହ୍ନ 5ଟା ଆମର ବୃଦ୍ଧ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେବ୍ରେ 248 meters ତଥା 1206 kHz ଯୋଗେ ଏବଂ FM ରେ 100.3 MHz ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ତୁମସେ ଆଚ୍ଛା କୌନ୍ ହେ କଥାଚିତ୍ରରୁ ଅଲକା ୟୋଗୀଙ୍କ କଣ୍ଠରେ। ଗୀତ କରିଛନ୍ତି ସମୀର, ସଙ୍ଗୀତରେ ଶୋଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ସୋନୁ ନିଗମ ଓ ଶ୍ରେୟା ଘୋଷାଲଙ୍କ କଣ୍ଠରେ, ଗୀତ ରଚନା ଓ ସ୍ୱର ସଂଯୋଜନା ଆନନ୍ଦରାଜ ଆନନ୍ଦ, କଥାଚିତ୍ର ଡେଙ୍ଗୁ ଚାର୍ଲି।

ପରବର୍ତ୍ତୀ ଗୀତଟି ଏତରାଜ କଥାଚିତ୍ରରୁ, ଉଦିତ ନାରାୟଣ ଓ ଅଲକା ୟୋଗୀଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ଶୋଇଛନ୍ତି ହିମେଶ ରେଶମିଆ।

କାର୍ଯ୍ୟକ୍ରମର ଶେଷ ଗୀତଟି ମେଜର ସାଫ୍ କଥାଚିତ୍ରରୁ ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତ ରଚନା ଓ ସ୍ୱର ସଂଯୋଜନା ଆନନ୍ଦରାଜ ଆନନ୍ଦ।

0: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ ଏହି ସୂଚନା ପରେ।
1: ୱାର୍କ ଫ୍ରମ୍ ହୋମ୍ ହାଇ ସାଲାରୀ ମାତ୍ର ଗୋଟିଏ କ୍ଲିକ୍ ରେ। ଆରେ ବା।

0: ଆସିଲା।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଦଶ ଲକ୍ଷର ଲଟ୍ରି ମତେ, ୱାଓ!
4: ନକଲି ଅଫର୍ସ ପ୍ରତି ସାବଧାନ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଦଶ ଲକ୍ଷର ଲଟ୍ରି ମତେ, ୱାଓ!
4: ନକଲି ଅଫର୍ସ ପ୍ରତି ସାବଧାନ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: ହସିଲା। UPI ପିନ୍ ଏଣ୍ଟ୍ରିଙ୍ଗ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
1: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: नमस्कार युवबंधु शुभ संध्या पत्र और प्रतिक्रियार कार्यक्रम साप्ताहिक अगणारे आम अच्छु मु रचिता मेहर
1: एवं मु अनिंदिता रथ
0: युवबंधु आज शुभ बेलें आपण पुणी संपर्क टीए गढ़ मुहूर्त आसी जा
1: आपणक हृदय कथा आपणक लिपि भितर हस चुपचाप अनुभव करथिबा स्मृति को आज साउटी नेबार मुहूर्त आसी जा
0: युवबंधु आपण रचित चिठीरे भावना प्रशंसा समालोचना सदा आमपाई प्रेरणा और उत्साहर उत्स तेणु यह कार्यक्रम आमर संपर्क डोरी भाव गढ़ी उठी
1: हाँ श्रोताबंधु आपणक मतामत और भलपाइवा आमपाई बहुत मूल्यवान तेबे आसंतु देरी नकरी आरंभ करिबा आमर एही पत्र प्रतिक्रियार कार्यक्रम को
0: तेबे अनिंदिता
1: हाँ रचिता
0: आज आम पाखरे केतोटी चिठी आसी
1: आज आम पाखरे चारिटी चिठी हस्तगत होई
0: अरे बाह ताहले डेरी नकरी आरंभ करिबा चिठी पत्रर कार्यक्रम प्रथम चिठीटी की एवं केउठारो लिखि पठाइछंती पढ़िबा
1: निश्चित भावरे प्रथम चिठीटी लिखि पठाइछंती श्री क्षमा सागर साहू ग्राम पाकेलपड़ा पोस्ट मुडिंग एमरामपुर कलाहांडीरु से प्रथमे गोटे सुंदर कवितारु आरंभ करिछंती भाई लिखिछंती युवबाणी आम युवबाणी समस्त कथा पारुछु जानी उपस्थापना भल लागुछि मन को मोहर किणी सप्ताह मध्य जहाँ बाजुची शुणिकर यह खुशी लगुची युववाणी समस्त परिवार नमस्कार कली क्षमा सागर तुमसह आम एमिति भाव बंची जाए भूली नहेब यही कामनाटी युववाणी खुशी करुथिबो श्रोता मनर
0: नमस्कार क्षमा सागर भाई आज साप्ताहिक अगणा को आपणक स्वागत जनाऊ ପ୍ରଥମରେ ତ ଆପଣ ଏତେ ପରିଶ୍ରମ କରି ଏତେ ସୁନ୍ଦର ଶବ୍ଦ ସବୁ ଯୋଡ଼ି କବିତାଟିଏ ଲେଖିଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ଆସନ୍ତୁ ଆପଣ ଆଗକୁ ଚିଠିରେ କ'ଣ ଲେଖିଛନ୍ତି ପଢ଼ିବା
1: ଭାଇ ଆଗକୁ ପ୍ରଶଂସାରେ ଲେଖିଛନ୍ତି ଗତ ବୁଧବାର ଦିନ 3 ତାରିଖର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ସାକ୍ଷାତକାର କରିଥିଲେ ଖୋଖୋ ଖେଳାଳି ଯୁଗାନ୍ତି ବାଗ ତାଙ୍କ କଥାବାର୍ତ୍ତା ଶୁଣି ଭଲ ଲାଗିଲା ତାଙ୍କର ଅନେକ ଅନୁଭୂତିର କଥାବାର୍ତ୍ତା ଭଲ ଲାଗିଥିଲା ଉପସ୍ଥାପନାରେ ଥିଲେ ଶେଫାଳି ଅପା ତାଙ୍କର ଉପସ୍ଥାପନା ମଧ୍ୟ ଭଲ ଲାଗିଥିଲା ଏଣୁ ମୋର ଧନ୍ୟବାଦଟି ଜଣାଇବା ସଙ୍ଗେ ସଙ୍ଗେ ସେ ଭଉଣୀ ଜଣଙ୍କୁ କିଛି କଥା ଜଣାଉଛି ସେ ଏହି କାର୍ଯ୍ୟକ୍ରମକୁ ଯଦି ଶୁଣୁଥିବେ ତାହେଲେ ଟିକିଏ ଭବିଷ୍ୟତରେ ଲ ଆଉ ଳ ପ୍ରତି ଯତ୍ନବାନ ହେବେ କଥାବାର୍ତ୍ତା ହେଲାବେଳେ ଟିକିଏ ଲ ଆଉ ଳ ତ୍ରୁଟି ରହୁଥିଲା ଯେହେତୁ ଶିକ୍ଷକତା କରୁଛନ୍ତି ଏହା ପ୍ରତି ଦୃଷ୍ଟି ଦେବେ ଆଉ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦେବେ ଏଣୁ ଆପଣ ଯେମିତି ଉଚ୍ଚାରଣ କରିବେ ପିଲାମାନେ ମଧ୍ୟ ସେମିତି ପଢ଼ିବେ
0: କ୍ଷମା ସାଗର ଭାଇ ଆପଣ ନିୟମିତ ଭାବରେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଗତ ବୁଧବାରର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ଯେଉଁଥିରେ ଶେଫାଳି ଅବା ଉପସ୍ଥାପନାରେ ଥିଲେ ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ମଧ୍ୟ ଖୁସି ଲାଗୁଛି ସେହି ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଶେଫାଳି ଅପା ସାକ୍ଷାତକାର କରିଥିଲେ ଖୋଖୋ ଖେଳାଳି ଯୁଗାନ୍ତି

0: ପାକ୍ ଭଉଣୀଙ୍କ ସହ, ଯିଏ ବୃତ୍ତିରେ ଜଣେ ଶିକ୍ଷିକା, ତାଙ୍କର ଅନୁଭୂତି ଏବଂ ସାକ୍ଷାତକାର ସହ ଜଡ଼ିତ ଆପଣ ଯେଉଁ ପ୍ରଶଂସା ବାର୍ତ୍ତା ଦେଲେ, ଆମେ ଉଭୟ ଶେଫାଳି ଅପା ଏବଂ ଯୁଗାନ୍ତି ବାଘ ଭଉଣୀଙ୍କୁ ଆଜିର କାର୍ଯ୍ୟକ୍ରମ ଜରିଆରେ ଜଣାଇ ଦେଉଛୁ ଏବଂ ଆପଣ ଯୁଗାନ୍ତି ବାଘ ଭଉଣୀଙ୍କ ନିମନ୍ତେ ଯେଉଁ ପରାମର୍ଶଟି ଦେଲେ ଲ ଏବଂ ଳକୁ ନେଇ, ତାହା ମଧ୍ୟ ଆଜିର ଏହି ସାପ୍ତାହିକୀ ଜରିଆରେ ଜଣାଇ ଦେଉଛୁ। ଯଦି ବର୍ତ୍ତମାନ ଭଉଣୀ କାର୍ଯ୍ୟକ୍ରମ ଶୁଣୁଥିବେ, ସେ ଭବିଷ୍ୟତରେ ଏଥିପ୍ରତି ନିଶ୍ଚିତ ଭାବରେ ଯତ୍ନବାନ ହେବେ ଏବଂ ଧ୍ୟାନ ରଖିବେ। ଆମେ ମଧ୍ୟ ଆଶା କରୁଛୁ ଆପଣ ଏମିତି ହିଁ ନିୟମିତ କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖି ଜଣାଉଥିବେ। ଚିଠି ଲେଖି ପଠାଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲୁ, ନମସ୍କାର।
1: ଆମର ଦ୍ୱିତୀୟ ଚିଠିଟି ଲେଖି ପଠାଇଛନ୍ତି ସୁଧାମୟ ଭଉଣୀ ମୋଟେରରୁ। ସେ ପ୍ରଥମେ ଲେଖିଛନ୍ତି, ଏ ଚିଠିଟି ମୁଁ ଯୁବବାଣୀର ସାପ୍ତାହିକୀ କାର୍ଯ୍ୟକ୍ରମ ପାଇଁ ଲେଖୁଛି। ସର୍ବପ୍ରଥମେ ଆକାଶବାଣୀ ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଯୁବବାଣୀର ଅପା ଓ ଭାଇଙ୍କୁ ମୋର ବହୁତ ସ୍ନେହ ଆଉ ଶୁଭେଚ୍ଛା ଜଣାଉଛି। ଏଥର ସପ୍ତାହର ପ୍ରତ୍ୟେକଟି କାର୍ଯ୍ୟକ୍ରମ ବହୁତ ସୁନ୍ଦର ହୋଇଥିଲା। ରବିବାର ଦିନର ମନୋରଞ୍ଜନରେ ଶେଫାଳି ଭଉଣୀଙ୍କର ଉପସ୍ଥାପନା ବହୁତ ଭଲ ହୋଇଥିଲା। ସେ ଦିନର ବିଶେଷତ୍ୱ ସମ୍ପର୍କରେ ଜଣାଇବା ପରେ ଯେଉଁ ଚଳଚ୍ଚିତ୍ର ସଙ୍ଗୀତ ବାଜିଥିଲା, ତାହା ଅତି ମନଛୁଆଁ ହୋଇଥିଲା। ତେଣୁ ଶେଫାଳି ଭଉଣୀଙ୍କୁ ମୋର ଅଶେଷ ଧନ୍ୟବାଦ। ଏହାପରେ ସାହିତ୍ୟାୟନ କାର୍ଯ୍ୟକ୍ରମରେ ରଚିତା ଭଉଣୀଙ୍କର ସାହିତ୍ୟ ଉପରେ ଆଲୋଚ୍ୟ ବିଷୟ, କବି ଗଙ୍ଗାଧର ମେହେରଙ୍କ ରଚିତ କେତେକ ଲେଖା ଆଉ କବିତା, ଏସବୁର ଆଲୋଚନା ବହୁତ ଭଲ ହୋଇଥିଲା। ତେଣୁ ରଚିତା ଭଉଣୀଙ୍କୁ ଏହା ପାଇଁ ବହୁତ ଧନ୍ୟବାଦ। ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ ଓ ଗୀତର ସମ୍ଭାର ସେହି ଦିନର ସନ୍ଧ୍ୟାକୁ ଆହୁରି ସୁନ୍ଦର କରିଦେଇଥିଲା। ପୁଣି ଥରେ ଶେଫାଳି ଭଉଣୀ ସାକ୍ଷାତକାର କରିଥିବା ଯୁଗାନ୍ତି ବାଘ ଭଉଣୀଙ୍କର ସହ ନେଇଥିବା ସାକ୍ଷାତକାର ବିଷୟ ଓ ଖେଳ ଓ ଖେଳାଳି ବହୁତ ଭଲ ହୋଇଥିଲା। ଯୁଗାନ୍ତି ବାଘ ଭଉଣୀଙ୍କର ଚେଷ୍ଟା ଓ ସଫଳତା ନିଶ୍ଚୟ ଯୁବ ସମାଜ ପାଇଁ ପ୍ରେରଣାଦାୟକ। ମୋ ତରଫରୁ ଭଉଣୀଙ୍କର ଭବିଷ୍ୟତର ସଫଳତା ପାଇଁ ଶୁଭକାମନା ଏବଂ ଶେଫାଳି ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ। ବିଜ୍ଞାନିକାରେ ସାକ୍ଷାତକାରରେ ଆସିଥିବା ଯୋଶୀ ଭଉଣୀଙ୍କର ସହ ରସାୟନ ବିଜ୍ଞାନ ଓ ପାଠ ସହ ଅନ୍ୟାନ୍ୟ ଅନୁଭୂତିର ଆଲୋଚନା ସାକ୍ଷାତକାର ଶେଫାଳି ଭଉଣୀ ବହୁତ ଭଲ ଭାବରେ ଉପସ୍ଥାପନ କରିଥିଲେ। ବହୁତ କଥା ମଧ୍ୟ ଶିଖିବାକୁ ମିଳିଥିଲା। ତେଣୁ ଯୋଶୀ ଭଉଣୀଙ୍କ ଆଗାମୀ ଭବିଷ୍ୟତର ପାଠପଢ଼ାରେ ସଫଳତା ପାଇଁ ଅନେକ ଶୁଭକାମନା ଜଣାଉଛି ଓ ଶେଫାଳି ଭଉଣୀଙ୍କୁ ଅନେକ ଧନ୍ୟବାଦ ଜଣାଉଛି। ମୋଟ ଉପରେ କହିବାକୁ ଗଲେ ଆକାଶବାଣୀ ଭବାନୀପାଟଣାର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସରସ, ସୁନ୍ଦର ଓ ଶିକ୍ଷଣୀୟ ହୋଇପାରୁଛି ଏବଂ ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ମନଛୁଆଁ, ଶିକ୍ଷଣୀୟ, ପ୍ରେରଣାତ୍ମକ ସହ ଉଚ୍ଚକୋଟୀର ହୋଇପାରୁଛି। ଆଶା କରେ ଆଗକୁ ମଧ୍ୟ ଆହୁରି ସୁନ୍ଦର ମନଛୁଆଁ କାର୍ଯ୍ୟକ୍ରମ ଯୁବବାଣୀ ତରଫରୁ ଶୁଣିପାରିବୁ। ଆସୁଥିବା ରଜ ସଂକ୍ରାନ୍ତି ପାଇଁ ବିଶେଷ ଭାବରେ ଭଉଣୀ ଉପସ୍ଥାପିକାଙ୍କୁ ମୋର ଅନେକ ଶୁଭେଚ୍ଛା ଏବଂ ଉପସ୍ଥାପକ ଭାଇଙ୍କୁ ମଧ୍ୟ ଜଣାଇଲି ଶୁଭେଚ୍ଛା। ଏହା ସହ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ସୁଧାମୟୀ ଅପା, ଆପଣ ସମୟ କାଢ଼ି ଏତେ ସ୍ନେହରେ ପ୍ରୀତିଭରା ଚିଠିଟିଏ ଲେଖି ଜଣାଇଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ରବିବାର ଦିନର ମନୋରଞ୍ଜନୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଶେଫାଳି ଅପା। ଶେଫାଳି ଅପା ସେଦିନର ବିଶେଷତ୍ୱ କହିବା ସହ ବିଭିନ୍ନ ସୁଗମ ସଙ୍ଗୀତ ସବୁ ପ୍ରସାରଣ କରିଥିଲେ, ଯାହା ଆପଣଙ୍କ ମନକୁ ଛୁଇଁ ପାରିଥିଲା। ସେଥିପାଇଁ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଆଜି ଶେଫାଳି ଅପାଙ୍କୁ କାର୍ଯ୍ୟକ୍ରମ ଜରିଆରେ ଜଣାଇ ଦେଉଛୁ। ଏହାପରେ ଆପଣ ସାହିତ୍ୟାୟନ ସମ୍ପର୍କରେ ଲେଖି ଜଣାଇଲେ, ଏହି ସପ୍ତାହର ଏକ ତାରିଖର ସୋମବାର ସାହିତ୍ୟାୟନରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉପରେ ଆଲୋଚନାଟିଏ ହୋଇଥିଲା, ଯେଉଁଥିରେ ତାଙ୍କର ରଚିତ ସୃଷ୍ଟି ସର୍ଜନା ଏବଂ ତାଙ୍କର ଜୀବନୀ ସମ୍ପର୍କରେ ସଂକ୍ଷେପରେ କୁହାଯାଇଥିଲା। ଆପଣ ସେଥିରୁ ଅନେକ କିଛି ଜାଣିପାରିଲେ ଏବଂ କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଥିଲା, ସେଥିପାଇଁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଗତ ମଙ୍ଗଳବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆପଣ ଖୁବ୍ ସୁନ୍ଦର ପ୍ରଶଂସା ବାର୍ତ୍ତାଟିଏ ଜଣାଇଛନ୍ତି। ଆଶା ରଖିବୁ ଆଗାମୀ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ଆପଣ ମଧ୍ୟ ଆମ ସହ ଯୋଡ଼ି ହେବେ। ଆମେ ଆପଣଙ୍କର କଲ୍କୁ ଅପେକ୍ଷା କରିଥିବୁ। ଗତ ବୁଧବାର ଦିନ ଖେଳ ଓ ଖେଳାଳିରେ ଶେଫାଳି ଅପା ଖୋ ଖୋ ଖେଳାଳି ଏବଂ ଶିକ୍ଷିକା ଯୁଗାନ୍ତି ବାଘ ଭଉଣୀଙ୍କ ସହ ସାକ୍ଷାତକାର କରିଥିଲେ। ନିଶ୍ଚୟ ଭଉଣୀଙ୍କର ଚେଷ୍ଟା ଓ ସଫଳତା ଯୁବପିଢ଼ି ପାଇଁ ପ୍ରେରଣାଦାୟକ ଏବଂ ଆମ ଯୁବପିଢ଼ି ମଧ୍ୟ ଏଥିରୁ ନିଶ୍ଚୟ ପ୍ରେରଣା ପାଇବେ। ତେବେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ପୁଣି ଥରେ ଶେଫାଳି ଅପା ଏବଂ ଯୁଗାନ୍ତି ବାଘ ଭଉଣୀଙ୍କୁ ଜଣାଇ ଦେଉଛୁ। ଯଦି ବର୍ତ୍ତମାନ ଯୁଗାନ୍ତି ବାଘ ଭଉଣୀ ଏବଂ ଶେଫାଳି ଅପା କାର୍ଯ୍ୟକ୍ରମ ଶୁଣୁଥିବେ, ସେମାନେ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଥିବେ। ଗତ ବିଜ୍ଞାନିକାରେ ପୁଣି ଥରେ ଉପସ୍ଥାପନାରେ ଥିଲେ ଶେଫାଳି ଅପା। ଶେଫାଳି ଅପା ସେଦିନ ରସାୟନ ବିଜ୍ଞାନ ଛାତ୍ରୀ ଯୋଶୀ ଭଉଣୀଙ୍କ ସହ ସାକ୍ଷାତକାର କରିଥିଲେ। ତାଙ୍କର ଅନୁଭୂତି ଏବଂ ସାକ୍ଷାତକାରରୁ ଆମେ ମଧ୍ୟ ବହୁତ କିଛି ଶିଖିବାକୁ ପାଇଥିଲୁ ଏବଂ ଆଶା କରୁଛୁ ଆମର

0: ଯୁବପିଢ଼ି ମଧ୍ୟ ଅନେକ କିଛି ଜାଣିବାକୁ ପାଇଥିବେ। ଶେଷରେ ଆପଣ କହିଲେ ଯେ ଆପଣଙ୍କୁ ଆମ ଯୁବବାଣୀ ଦ୍ୱାରା ପ୍ରସ୍ତୁତ ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗୁଛି। ଆଶା କରିବୁ ଆପଣ ଆଗକୁ ଏମିତି ହିଁ କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ଆମକୁ ଚିଠି ଲେଖି ପଠାଉଥିବେ। ଆଗାମୀ ରଜ ସଂକ୍ରାନ୍ତି ପାଇଁ ଆପଣଙ୍କୁ ମଧ୍ୟ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ରହିଲୁ, ନମସ୍କାର, ଜୟ ଜଗନ୍ନାଥ।
1: ତେବେ ଆଜିର ତୃତୀୟ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ ଭାଇ, ଡୁମାଲ, ଉଦିତ ନାରାୟଣପୁର, କଳାହାଣ୍ଡି ଜିଲ୍ଲାରୁ। ସେ ପ୍ରଥମେ ଗୋଟେ ସୁନ୍ଦର କବିତା ସହ ଆରମ୍ଭ କରିଛନ୍ତି। କବିତାଟି କିଛି ଏପରି: ସୂରୁଜ ନଇଲେ ଅନ୍ଧାର ମାଡ଼ିଲେ ମନେ ପଡ଼େ ତୋର କଥା, ଗୀତ ସଙ୍ଗୀତ ସାଥିରେ ଦେଉ ତୁ କେତେ ଯେ ଅଜଣା ବାର୍ତ୍ତା, ଭୋକ ଲାଗୁଥିଲେ ଅଟକି ଯାଏ ମୁଁ ତୋ କଥାକୁ ଯେବେ ଶୁଣି, ଏଇ ମୋର ମନେ ଯେତେ ଦୁଃଖ ଥିଲେ ଚାଲିଯାଏ ସେହି କ୍ଷଣି, ମୋ ଘର ଅଗଣା ପୁରୀ ଉଠିଥାଏ ଯେବେ ତୁ ଆସୁ ମୋ ଘର, ଦିନରେ ଦିଶଇ ଚାନ୍ଦ ତାରା ମୋତେ ସତେ କି ସେ ପ୍ରିୟା ମୋର। ସାପ୍ତାହିକୀ ଅଗଣାରେ ଉପସ୍ଥିତ ଥିବା ଭାଇ ଓ ଭଉଣୀଙ୍କୁ ମୋର ସ୍ନେହଭରା ନମସ୍କାର।
0: ଆପଣଙ୍କୁ ମଧ୍ୟ ଆମର ପ୍ରୀତିଭରା ନମସ୍କାର ମନୋଜ ଭାଇ। ସତରେ ଆପଣଙ୍କ କବିତା ପଢ଼ି ଆଜି ଆମର ଏହି ସାପ୍ତାହିକୀ କାର୍ଯ୍ୟକ୍ରମ ଆହୁରି ଶବ୍ଦମୟ ହୋଇଗଲା ଏବଂ ଆମର କାର୍ଯ୍ୟକ୍ରମରେ ଆହୁରି ମଧୁରତା ପୁରି ଉଠିଲା। ତେବେ ଆସନ୍ତୁ ଆଗକୁ ଆପଣ କଣ ଲେଖିଛନ୍ତି ପଢ଼ିବା।
1: ଭାଇ ଆଗକୁ ଲେଖିଛନ୍ତି, ଗତ ବୁଧବାର 27 ତାରିଖରେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଶେଫାଳି ଭଉଣୀଙ୍କ ଉପସ୍ଥାପନା ଓ ଜଣେ କ୍ରୀଡ଼ାବିତ୍ଙ୍କ ସାକ୍ଷାତକାର ଭଲ ଲାଗିଥିଲା। 28 ତାରିଖର ଗୁରୁବାର ଦିନ ଲିପ୍ସା ଭଉଣୀ ବିଜ୍ଞାନ ସମ୍ବନ୍ଧୀୟ ବାର୍ତ୍ତା ଓ ପରେ କିଛି ବୈଜ୍ଞାନିକଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ, ତାହା ବହୁତ ସମୟ ଉପଯୋଗୀ ହୋଇଥିଲା। ଶୁକ୍ରବାର ପୁରୁଣା ନାଟକ ପ୍ରସାରିତ ହୋଇଥିଲା। ଶନିବାର ସାପ୍ତାହିକୀ ସନ୍ଧ୍ୟାରେ ଶିବଶକ୍ତି ଓ ଶେଫାଳି ଭଉଣୀଙ୍କ ଉପସ୍ଥାପନା ଶୈଳୀ ଭଲ ଲାଗିଥିଲା, କିନ୍ତୁ ଏଥିରେ କେବଳ ଗୋଟିଏ ମୋର ହିଁ ଚିଠି ଥିଲା। ତେଣୁ ଶ୍ରୋତାମାନଙ୍କୁ ଅନୁରୋଧ ଯେ ବହୁଳ ସଂଖ୍ୟାରେ ଚିଠି ପଠାଇ କାର୍ଯ୍ୟକ୍ରମର ମାନ ବଢ଼ାନ୍ତୁ। ରବିବାର ଦିନ କାର୍ଯ୍ୟକ୍ରମରେ ଶିବାନନ୍ଦ ଭାଇଙ୍କ ସହ କଥାବାର୍ତ୍ତାରେ ବହୁତ କିଛି ଶିକ୍ଷା ମିଳିଥିଲା। ଏଥିରେ ଉପସ୍ଥାପିକା ଥିଲେ ଶେଫାଳି ଭଉଣୀ। ସୋମବାର ଦିନ ସାହିତ୍ୟାନରେ ବହୁତ ଦିନ ବ୍ୟବଧାନ ପରେ ରଚିତା ଭଉଣୀ ଯୁବବାଣୀରେ ଆସିଥିଲେ। ସେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ବିଷୟରେ ଅନେକ କିଛି ବାର୍ତ୍ତା, ବହୁତ ଶିକ୍ଷଣୀୟ ତଥା ସମୟ ଉପଯୋଗୀ ହୋଇଥିଲା। ମଙ୍ଗଳବାର ଗୀତଟିଏ ମିତଟିଏରେ ଶିବଶକ୍ତି ଭାଇଙ୍କ ଉପସ୍ଥାପନା ଶୈଳୀ ଉଚ୍ଚକୋଟୀର ହୋଇଥିଲା ଓ ଏଥିରେ ଖାସ୍ ମଜା କଥା ଥିଲା ଯେ ସବୁ ଅଞ୍ଚଳର ଜଣେ ଜଣେ ଫୋନ୍ ଯୋଗେ ବାର୍ତ୍ତାଳାପ କରିଥିଲେ। ପ୍ରଥମେ ସୁବର୍ଣ୍ଣପୁରର, ତାପରେ ଝାରସୁଗୁଡ଼ାର, ତାପରେ ବଲାଙ୍ଗୀରର, ତାପରେ ବରଗଡ଼ର, ତାପରେ ଶେଷରେ କଳାହାଣ୍ଡିର ଫୋନ୍ କଲ୍ ନେଇଥିଲେ। ତେଣୁ ସେହି କାର୍ଯ୍ୟକ୍ରମ ସବୁଠୁ ନିଆରା ଓ ସରସ ସୁନ୍ଦର ହୋଇଥିଲା। ଅନୁରୋଧ ଯେ ମନୋରଞ୍ଜନୀ ସନ୍ଧ୍ୟାରେ କିଛି ଆଧ୍ୟାତ୍ମିକ ବା ପୌରାଣିକ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା।
0: ମନୋଜ ଭାଇ, ଆପଣ ପ୍ରତିଟି କାର୍ଯ୍ୟକ୍ରମ ଏତେ ଧ୍ୟାନର ସହ ଶୁଣି ଆମକୁ ଚିଠି ଲେଖି ପଠାଇଛନ୍ତି, ତାହା ଆପଣଙ୍କ ଚିଠି ପଢ଼ିଲା ପରେ ଖୁବ୍ ସ୍ପଷ୍ଟ ଜଣାପଡୁଛି। ଗତ ବୁଧବାର 27 ତାରିଖର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ, 28 ତାରିଖ ଗୁରୁବାରର ବିଜ୍ଞାନିକା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଲା ଜାଣି ଉପସ୍ଥାପନାରେ ଥିବା ଶେଫାଳି ଅପା ଏବଂ ଲିପ୍ସା ଭଉଣୀଙ୍କୁ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଜଣାଇ ଦେଉଛୁ। ଯଦି ବର୍ତ୍ତମାନ ଭଉଣୀ ଦୁଇ ଜଣ କାର୍ଯ୍ୟକ୍ରମ ଶୁଣୁଥିବେ ତେବେ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଥିବେ ଏବଂ ନିଶ୍ଚିତ ଭାବରେ ପ୍ରେରଣା ପାଇଥିବେ ଆଗକୁ ଆହୁରି ସରସ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରସାରଣ କରିବା ପାଇଁ। ଶୁକ୍ରବାର ଦିନ ପୁରୁଣା ନାଟକ ପ୍ରସାରିତ ହୋଇଥିଲା। ଆଶା କରୁଛୁ ନାଟକଟିକୁ ପୁଣି ଥରେ ଶୁଣି ଆପଣଙ୍କୁ ମଧ୍ୟ ଖୁସି ଲାଗିଥିବ। ଗତ ସପ୍ତାହରେ କେବଳ ଗୋଟିଏ ହିଁ ଚିଠି ଆସିଥିଲା, ଯେଉଁ ଚିଠିଟି ଆପଣ ହିଁ ଲେଖି ପଠାଇଥିଲେ ଏବଂ ଆପଣ ଯେଉଁ ଶ୍ରୋତାମାନଙ୍କୁ ଏଠାରେ ଅନୁରୋଧଟିଏ ଜଣାଇଛନ୍ତି ଯେ ବହୁଳ ମାତ୍ରାରେ ଚିଠି ଲେଖି ପଠାନ୍ତୁ, ସେହି ଅନୁରୋଧଟି ଆମେ ମଧ୍ୟ ଆଜିର ଏହି ସାପ୍ତାହିକୀ କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କୁ ରଖୁଛୁ ଯେ କାର୍ଯ୍ୟକ୍ରମ ଶୁଣି ଆମକୁ ନିଶ୍ଚିତ ଭାବରେ ଚିଠି ଲେଖି ପଠାନ୍ତୁ। ସାପ୍ତାହିକୀ କାର୍ଯ୍ୟକ୍ରମ ତ ଆପଣମାନଙ୍କ ଚିଠିପତ୍ରର କାର୍ଯ୍ୟକ୍ରମ, ଆପଣ ଯେତେ ସଂଖ୍ୟାରେ ଚିଠି ଲେଖି ପଠାଇବେ ଆମର ସାପ୍ତାହିକୀ କାର୍ଯ୍ୟକ୍ରମରେ ଆହୁରି ମାଧୁର୍ଯ୍ୟତା ଭରି ଉଠିବ। ଆଶା କରୁଛୁ ଆପଣମାନେ ଏଥିପ୍ରତି ଧ୍ୟାନ ଦେବେ ଏବଂ ନିଶ୍ଚିତ ଭାବରେ ଆମକୁ ଚିଠି ଲେଖି ପଠାଇବେ। ସୋମବାର ଦିନର ଉପସ୍ଥାପନାରେ ଥିଲି ମୁଁ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ବିଷୟରେ ଅନେକ କିଛି ତଥ୍ୟ ଜାଣିବାକୁ ପାଇଲେ, ତାହା ଜାଣି ଲାଗୁଛି କାର୍ଯ୍ୟକ୍ରମଟି ସଫଳ ହୋଇଛି। ଏବଂ ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ସତରେ ନିଆରା ଏବଂ ରଙ୍ଗୀନ ହୋଇଯାଇଥିଲା, କାରଣ ପ୍ରାୟତଃ 5ଟି ଜିଲ୍ଲାର 5ଟି ଶ୍ରୋତାବନ୍ଧୁ ଆମକୁ କଲ୍ କରିଥିଲେ ଏବଂ ଆମ ସହ ବହୁ ସୁନ୍ଦର ଭାବରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ଏମିତି ହିଁ ଆମକୁ ନିୟମିତ କଲ୍ କରନ୍ତୁ, ଆମ ସହ କଥା ହୁଅନ୍ତୁ ଏବଂ ଆମ ସହ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ସିଧାସଳଖ ଯୋଡ଼ି ହୁଅନ୍ତୁ ଏବଂ ଆପଣଙ୍କର ଅନୁଭୂତି ଅନୁଭବକୁ ବାଣ୍ଟନ୍ତୁ। ଏବଂ ଶେଷରେ ଆପଣ ଗୋଟିଏ ଅନୁରୋଧ ରଖିଛନ୍ତି ଯେ ମନୋରଞ୍ଜନୀ ସନ୍ଧ୍ୟାରେ କିଛି ଆଧ୍ୟାତ୍ମିକ ଏବଂ ପୌରାଣିକ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ

0: କଲେ ଭଲ ହୁଅନ୍ତା। ନିଶ୍ଚିତ ଭାବରେ ଆମେ ଏଥିପ୍ରତି ଧ୍ୟାନ ଦେବୁ ଏବଂ ଭବିଷ୍ୟତର ଯେକୌଣସି ମନୋରଞ୍ଜନୀ ସନ୍ଧ୍ୟାରେ ଆମେ କାର୍ଯ୍ୟକ୍ରମଟିଏ ପ୍ରସ୍ତୁତ କରି ପ୍ରସାରଣ କରିବା ପାଇଁ ଚେଷ୍ଟା କରିବୁ। ଏତେ ସୁନ୍ଦର କବିତା ସହ ଚିଠିଟିଏ ଲେଖିଥିବାରୁ ବହୁତ ବହୁତ ଧନ୍ୟବାଦ ମନୋଜ ଭାଇ। ଆଶା କରୁଛୁ ଆପଣ ଆଗକୁ ମଧ୍ୟ ଆମକୁ ଚିଠି ଲେଖି ପଠାଉଥିବେ। ଆପଣଙ୍କୁ ଏବଂ ଆପଣଙ୍କ ପରିବାର ବର୍ଗଙ୍କୁ ନମସ୍କାର ଏବଂ ଧନ୍ୟବାଦ।
1: ଆଜିର ସାପ୍ତାହିକୀ ସନ୍ଧ୍ୟାର ଶେଷ ଚିଠିଟି ଲେଖି ପଠାଇଛନ୍ତି ଦୋଳଗୋବିନ୍ଦ ମିଶ୍ର ସୁଲାହି କିର୍ମିରା ଝାରସୁଗୁଡ଼ାରୁ। ସେ ପ୍ରଥମେ ଲେଖିଛନ୍ତି ସବିନୟ ନିବେଦନ ଏହି ଯେ ମୁଁ ଆପଣଙ୍କ ଆକାଶବାଣୀ ଭବାନୀପାଟଣାର ନିୟମିତ ଶ୍ରୋତା। ପ୍ରତି ସପ୍ତାହରେ ପ୍ରସାରିତ ହେଉଥିବା ଯୁବବାଣୀ କାର୍ଯ୍ୟକ୍ରମ ମୋ ଭଳି ଯୁବଶ୍ରୋତାଙ୍କ ପାଇଁ ବହୁତ ପ୍ରେରଣାଦାୟକ। କଳାହାଣ୍ଡିର ଯୁବକ ଯୁବତୀଙ୍କ କଣ୍ଠ, ଲୋକଗୀତ ଓ ଚାକିରି ପରାମର୍ଶ ଶୁଣି ମୋତେ ବହୁତ ଭଲ ଲାଗେ। ଏହି କାର୍ଯ୍ୟକ୍ରମ ଯୋଗୁଁ ଆମ ଅଞ୍ଚଳର ପ୍ରତିଭାକୁ ସାରା ଓଡ଼ିଶା ଜାଣିପାରୁଛି। ମୋର ଗୋଟିଏ ଛୋଟ ଅନୁରୋଧ ଥିଲା, ସପ୍ତାହର ଯୁବବାଣୀ କାର୍ଯ୍ୟକ୍ରମରେ କୁଇଜ୍ କାର୍ଯ୍ୟକ୍ରମ ପ୍ରସାରଣ କଲେ ଆହୁରି ଭଲ ହୁଅନ୍ତା। ଆଶା କରୁଛି ଆପଣ ମୋ ଅନୁରୋଧ ରଖି ଏହା ପ୍ରସାରଣ କଲେ ଆମେ ବହୁତ ଖୁସି ହେବୁ। ଏତିକି କହି ସେ ତାଙ୍କ ଚିଠିଟି ଶେଷ କରିଛନ୍ତି।
0: ନମସ୍କାର ଦୋଳଗୋବିନ୍ଦ ମିଶ୍ର ଭାଇ, ଆପଣଙ୍କୁ ଆଜିର ସାପ୍ତାହିକୀ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆପଣ ସୁଦୂର ଝାରସୁଗୁଡ଼ା ଜିଲ୍ଲାରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆମକୁ ଚିଠି ଲେଖି ପଠାଉଛନ୍ତି, ସେଥିପାଇଁ ଆମେ କୃତଜ୍ଞ। ଆପଣ ଯେପରି ଆଗରୁ କାର୍ଯ୍ୟକ୍ରମ ସବୁ ଶୁଣୁଥିଲେ ସେମିତି ହିଁ ଭବିଷ୍ୟତରେ ମଧ୍ୟ କାର୍ଯ୍ୟକ୍ରମ ଶୁଣିବେ ଏବଂ ଆମକୁ ଏମିତି ହିଁ ଚିଠି ଲେଖି ପଠାଉଥିବେ ବୋଲି ଆମର ଆଶା। ଆମର ଯୁବବାଣୀ କାର୍ଯ୍ୟକ୍ରମ ତ ଯୁବପିଢ଼ିଙ୍କ ପାଇଁ, ଆମ କଳାହାଣ୍ଡି ନୂଆପଡ଼ା ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ମଞ୍ଚଟିଏ ଦେଇଥାଏ ଆମର ଯୁବବାଣୀ କାର୍ଯ୍ୟକ୍ରମ। ଆମେ ସବୁବେଳେ ଚେଷ୍ଟା କରୁ ଆମର କଳାହାଣ୍ଡିର ଯୁବକ ଯୁବତୀ ଏବଂ ପ୍ରତିଭାବାନ ବ୍ୟକ୍ତିମାନଙ୍କ ସହ ସାକ୍ଷାତକାର ନେଇ ପ୍ରସାରଣ କରିବା ପାଇଁ, ଯଦ୍ୱାରା ସେମାନେ ସମସ୍ତେ ଲୋକଲୋଚନକୁ ଆସିପାରିବେ ଏବଂ ତାଙ୍କର ଜୀବନୀ ତାଙ୍କର ସଫଳତାର ଯାତ୍ରାରୁ ଆମର ଯୁବପିଢ଼ିମାନଙ୍କୁ ପ୍ରେରଣା ମିଳିବ ଏବଂ ଭବିଷ୍ୟତରେ ମଧ୍ୟ ଆମେ ସାକ୍ଷାତକାର ନେଇ ପ୍ରସାରଣ କରିବା ପାଇଁ ଚେଷ୍ଟା କରିବୁ। ଆପଣ ଚିଠିରେ ଗୋଟିଏ ଅନୁରୋଧ ରଖିଛନ୍ତି ଯେ ସପ୍ତାହରେ ଯୁବବାଣୀ କାର୍ଯ୍ୟକ୍ରମରେ କୁଇଜ୍ କାର୍ଯ୍ୟକ୍ରମ ପ୍ରସାରଣ କରିବା ପାଇଁ। ନିଶ୍ଚିତ ଭାବରେ ଆମେ ଏହି ସମ୍ପର୍କରେ ଆମର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇବୁ ଏବଂ ତାଙ୍କର ନିର୍ଦ୍ଦେଶ ଅନୁଯାୟୀ ଏହି ସମ୍ପର୍କରେ ନିଶ୍ଚୟ କାର୍ଯ୍ୟ କରିବୁ। ଏମିତି ହିଁ ଚିଠି ଲେଖୁଥାନ୍ତୁ ଏବଂ ଆମ ସହ ଯୋଡ଼ି ହୋଇଥାନ୍ତୁ। ଚିଠି ଅପେକ୍ଷାରେ ରହିଲୁ ଭାଇ, ନମସ୍କାର।
1: ରଚିତା, ଆଜି ଯେତିକି ଚିଠି ହସ୍ତଗତ ହୋଇଥିଲା ଆମେ ତ ସବୁ ପଢିସାରିଛେ।
0: ହଁ ଅନିନ୍ଦିତା,
1: ତେବେ ଏତିକି ମଧ୍ୟରେ ଗୋଟେ ସୁନ୍ଦର ଗୀତଟି ଶୁଣିନେବା?
0: ନିଶ୍ଚିତ ଭାବରେ ଅନିନ୍ଦିତା, କାର୍ଯ୍ୟକ୍ରମର ଆଗାମୀ ପର୍ଯ୍ୟାୟକୁ ଯିବା ପୂର୍ବରୁ ଏଠାରେ ଶୁଣିବା ଗୋଟିଏ ସୁମଧୁର ଗୀତ।

0: ତେବେ ଯୁବବନ୍ଧୁ, ଆଜି ତ ଷ୍ଟୁଡିଓ ଘଡ଼ିରେ 6ଟା ହେବାକୁ ବସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ହଁ ଶ୍ରୋତା ବନ୍ଧୁ, ହେଲେ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆପଣଙ୍କୁ ସେହି ଅନୁରୋଧଟି କରିବୁ, ଯଦି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ଚିଠି ଲେଖିବାକୁ ଜମାରୁ ଭୁଲିବେନି, କାରଣ ଆପଣମାନଙ୍କ ଚିଠି ପାଇଲେ ଆମ ସାପ୍ତାହିକ କାର୍ଯ୍ୟକ୍ରମଟି ପୁରା ପରିପୂର୍ଣ୍ଣ ହୋଇଯାଏ। ଠିକ୍ କହିଲି କି ନାହିଁ ରଚିତା?
0: ହଁ ନିନ୍ଦିତା, ଏକଦମ ଠିକ୍ କହିଲ। ତେବେ ଶ୍ରୋତା ବନ୍ଧୁ, ଚିଠି ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001।
1: ଶ୍ରୋତାବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ଆମ ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି, 8895994143।
0: ଆଜିର ସାପ୍ତାହିକୀର ସନ୍ଧ୍ୟାରେ ଆପଣଙ୍କ ଗହଣରେ ଆମେ ଥିଲୁ, ମୁଁ ରଚିତା ମେହେର
1: ଏବଂ ମୁଁ ଅନିନ୍ଦିତା ରଥ।
0: ଆପଣଙ୍କର ପ୍ରୀତିଭରା ଚିଠି ଅପେକ୍ଷାରେ ରହିଲୁ।
1: ନମସ୍କାର।

ଏବଂ ସାଥୀ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କେଉଁଝର ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ପୁନାନି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ ଦେଶବନ୍ଦନା ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ ସଙ୍ଗୀତା ମହାପାତ୍ର ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15 କାର୍ଯ୍ୟକ୍ରମ ସ୍ପୋର୍ଟ ସ୍କାନ୍ ରାତି 8:30 ସ୍ପଟ୍ଲାଇଟ୍ 9:15 ରାତି 9:30 ଶୁଣିପାରିବେ ଜାତୀୟ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟ ଭାରତୀ ରାତି 10:00 ରହିଛି ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12ବର୍ଷୀ କାର୍ଯ୍ୟକ୍ରମ କାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରେଡ଼ି କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଶରତ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ରନାଥ ସାହୁ, ମହମ୍ମଦ ସିକନ୍ଦର ଆଲାମ ଓ ରୀତା ମିଶ୍ର। 6:30 ରହିଛି ଚେତନା ଚିନ୍ତନ। ଶ୍ରୀମଦ୍ ଭାଗବତ ଶୁଣିବେ ସକାଳ 6:35। କାର୍ଯ୍ୟକ୍ରମ ସ୍ୱର୍ଗଫୁଲ ପ୍ରଚାର କରିବୁ 7:25। ସକାଳ 8:30 ଶୁଣିବେ ସନ୍ତ କବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ରହିଛି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଜ୍ୟୋତିରାଣୀ ମୁଦୁଲି, ମାନସ କୁମାର ଦତ୍ତ, ପ୍ରମୋଦ କୁମାର ବେହେରା ଓ ସ୍ମିତା ତ୍ରିପାଠୀ। ଚାଷର କଥା ପ୍ରଚାର କରିବୁ 9:20। ଦିନ 9:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। ପ୍ରଚାର କରିବୁ 2:45। ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। 5:30 କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତ କ୍ରମରେ ଶୁଣିବେ ଦେଶିଆ କନ୍ଧ ଗୀତ 6:30। ପରିବେଷଣ କରିବେ କସ୍ତୁରୀ ମାଝି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ରହିଛି କାର୍ଯ୍ୟକ୍ରମ ଚିଠି ପାଇଛୁ। 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। 8:30 କାର୍ଯ୍ୟକ୍ରମ ସ୍ପୋର୍ଟସ୍ ସ୍କାନ୍। 9:15 ସ୍ପଟଲାଇଟ୍। 9:30 ରହିଛି ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀରୁ। 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 2020 କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: आकाशवाणी एट 90 साल की आवाज दिल से दिल तक नॉन स्टॉप धमाल। पुरानी यादें नया जोश है। देश का रेडियो अब भी बॉस है। आकाशवाणी के गौरवमयी 90 साल।

0: ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: आकाशवाणी एट 90 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ଭବାନୀପାଟଣା ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। आदौ मुख्य वार्ताः। प्रधानमन्त्रिणा नरेन्द्र मोदिना आर्थिक परामर्श परिषदः सदस्यैः सह एकस्याः सभायाः अध्यक्षता कृता।

0: ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
0: ଆରେ, ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଯାଇ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅଂଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଓ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶର ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ 3 ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରେଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ସାରା ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିଭିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି, ଏଗ୍ରି ପିଭି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା ଓସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରଠାରେ ପବନ ସମ୍ପଦ ଆକଳନ ମାସ୍ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ରାଜ୍ୟରେ ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ତିଲେଇବଣି ବ୍ଲକର 73 ବୁଥସ୍ତରୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜ୍ଜିତ 2 ମାସ୍କଟ, ସୁଗନ୍ଧ ଓ ନିର୍ମଳ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥ ପରିକ୍ରମା କରୁଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତିକୁ ନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି, ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ ଉପରେ ଗୁରୁତ୍ୱ ଦିଆଯାଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୌରାଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶ।

0: ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୁଇ ଭାଷାରେ ସଚେତନ କରାଇଛନ୍ତି। ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ମିଳିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମାର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପୂଜାରୀ କହିଛନ୍ତି, ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକ ସଫଳତାର ସହ ଶେଷ ହୋଇଛି। ବୈଠକରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ, ସମନ୍ୱୟ ଓ ନିରନ୍ତର ଧାରଣୀୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ପ୍ରାକ୍ ସୂଚନା ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଗୋଷ୍ଠୀଭିତ୍ତିକ ପରିଚାଳନା ଉପରେ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ବିଶ୍ୱ ପ୍ରତିନିଧିମାନେ ପ୍ରଶଂସା କରିବା ସହିତ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି,
1: ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିଜ୍ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳା କୌଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା, ରାଜନଗର ବ୍ଲକରେ ଥିବା ତାଳଚୁଆ, ତନ୍ତିଆପାଳ, ଜମ୍ବୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା 12-20 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର 1,536 ଜଣ ଆଶାକର୍ମୀ, 2,147 ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, 4,000 ଉର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଜିଲ୍ଲାସ୍ତରୀୟ ସତର୍କତା ଓ ଅତ୍ୟାଚାର ନିବାରଣ ପିଓଓଏ ଆଇନ 1999 ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ 2-ଦିନିଆ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ, ଭଲିବଲ, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତାରେ 7ଟି ଜିଲ୍ଲାର 110 ଜଣ ବାଳକ ଏବଂ ବାଳିକା ଅଂଶଗ୍ରହଣ କରିଛନ୍ତି। ପାଣିପାଗ, କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଯାଇଛି। ବର୍ଷା ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ଗରମ ଓ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାନି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ 3ଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ

0: ଯାତ୍ରା ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଆଲୋଚନା ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ।
2: ଆଜିର ପ୍ରସଙ୍ଗ ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଦେଶରେ କୃଷକଙ୍କ ସଶକ୍ତିକରଣ ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷିକ୍ଷେତ୍ରରେ ଏଭଳି ପରିବର୍ତ୍ତନ ଅନ୍ନଦାତାଙ୍କୁ ସଶକ୍ତ କରିବା ସହ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଆୟ ସୁରକ୍ଷା, ବଜାର କ୍ଷେତ୍ର, ଭିତ୍ତିଭୂମି ବିକାଶ, ସଂସ୍ଥାଗତ ନିରନ୍ତରତା ଅଧିକ ସୁଦୃଢ଼ ହୋଇପାରିଛି। ବ୍ୟାପକ ଜଳସେଚନ, ସହଜ ଋଣ ଉପଲବ୍ଧତା, ସଶକ୍ତ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିପାରିଛି। ବିଭିନ୍ନ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ତଥା ବିକ୍ରି ପାଇଁ ବ୍ୟାପକ ବଜାର ବ୍ୟବସ୍ଥା ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। କୃଷକଙ୍କ ପାରିଶ୍ରମିକ ନିଶ୍ଚିତ ହେବା ସହିତ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରୁଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମ୍ପ୍ରସାରିତ ସମବାୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳବାୟୁ ଉପଯୋଗୀ ଚାଷ ପଦ୍ଧତି ଦେଶର କୃଷି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ପ୍ରଯୁକ୍ତି ବିଦ୍ୟା ଚାଳିତ ଏବଂ ଚାଷୀ କୈନ୍ଦ୍ରିକ କୃଷି ବ୍ୟବସ୍ଥା ଦେଶର କୃଷିକ୍ଷେତ୍ରର ପରିବର୍ତ୍ତନରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି, ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,528 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷିକ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲିଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18%ରୁ ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37%ରେ ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିତ୍ତିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମୟୋପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। କହିଲେ ରାଜ୍ୟପାଳ କହିଲେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଉ ପ୍ରଭାତୀ ରାଜ୍ୟର ଭିନ୍ ଭିନ୍ ଜାଗାନୁ ବିଜୁଳି ମାର୍ଗରେ ବର୍ଷା ହୋଇପାରେ ବୋଲି ସତର୍କ ସୂଚନା। ଏଥର ପୁରା ଖବର ଫିଫା ମାନର ତିନିଟା ଫୁଟବଲ ପଡ଼ିଆ ତିଆରି ହେବା ସମ୍ବଲପୁର ପଶ୍ଚିମ ଓଡ଼ିଶାର ମାନଚିତ୍ର ଥି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସମ୍ବଲପୁର ଗସ୍ତ ଆସିକରି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରନ ଘାସ ବିହନ ବୁନିକରି ଉନ୍ନତି ଦେଇଛନ୍। କହିଛନ୍ ଫୁଟବଲ ଏଠାନ ଅନେକ ଖେଳମନ୍ତ୍ରୀ କହିଛନ୍।
2: 2007 ମସିହାରୁ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼ ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି।
1: ଥିଲେ ମୁଖ୍ୟମନ୍ତ୍ରୀ ହରିବାବୁ କୁମ୍ଭମ୍ ପାଟି କହିଛନ୍। ତରଫ ହୋଇଥିବା 2026 କେ ଉଦ୍ଘାଟନ କରିକି ରାଜ୍ୟପାଳ କହିଛନ୍ ଓଡ଼ିଶାର ସଫଳତା ପାଉଛି ବିଶ୍ୱସ୍ତରୀୟ ଭିତ୍ତି

ଲୋକଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସଚେତନତା ଅଭିଯାନଟି ମାସ୍କଟ ସୁଗନ୍ଧ ଆଉ ନିର୍ମଲ ଲୋକ ଆକୃଷ୍ଟ କରିଛି। ସମ୍ବଲପୁରୀ ପାରମ୍ପରିକ ପୋଷାକଟି ସଜାଇ ଯାଇଥିବା ଏହି ଦୁଇ ମାସ୍କଟ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ବାବଦ ସଚେତନ କରିବାର ସହିତ ନିର୍ଭୁଲ ଭୋଟର ତାଲିକା ତିଆରି ଲାଗି ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାରକେ ଆହ୍ୱାନ କରୁଛନ୍। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ପାଳନ ଅବସରରେ ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଟି ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ଅବସରରେ ସରକାରଙ୍କର ଭିନ୍ନ ଭିନ୍ନ ପଦକ୍ଷେପ ଆଉ ଯୋଜନା ବାବଦେ ଲୋକଙ୍କୁ ଜଣାବା ଲାଗି ଏବଂ

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ

0: ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
1: युवा देश है, ये देश की युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
0: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ ପ୍ରସ୍ତୁତ କରିବାରେ ନାରକୋଡୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କ ପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ମୃତ୍ୟୁ ହୋଇଛି, ଅନ୍ୟ 22 ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସଂଶୋଧିତ ଆଇନ ଅନୁଯାୟୀ ପାମ୍ ତେଲ, ପାମୋଲିନ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ, ରାଶି, କପା ବିହନ ତେଲ, ରାଇସ୍ ବ୍ରାନ୍ ଏବଂ ମକା ତେଲ ଆଦି ପ୍ରମୁଖ ଖାଇବା ତେଲଗୁଡ଼ିକର ମାନକ ପ୍ୟାକ୍ ଆକାର ସ୍ଥିର କରାଯାଇଛି। ଅନୁମୋଦିତ ପ୍ୟାକ୍ଗୁଡ଼ିକର ଆକାର 200 ଗ୍ରାମ, 500 ଗ୍ରାମ, 1-5 କିଲୋଗ୍ରାମ, 15 କିଲୋଗ୍ରାମ ଏବଂ 20 କିଲୋଗ୍ରାମ ପର୍ଯ୍ୟନ୍ତ।

0: ରଖାଯାଇଛି। ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ଅଧିକ ସୂଚନା ପ୍ରଦାନ କରିବା ସହିତ ବଜାର ବ୍ୟବସ୍ଥାକୁ ସଶକ୍ତ କରିବ ବୋଲି ମନ୍ତ୍ରଣାଳୟ କହିଛି। ପଶ୍ଚିମବଙ୍ଗରେ ଦୀର୍ଘଦିନ ଧରି ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ସମାଧାନ ଦ୍ୱାରା ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶରେ ଏକ ନୂତନ ଯୁଗ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କୋଲକାତାର ନବାନ୍ନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ରେଳ ବଜେଟ୍ରେ ପଶ୍ଚିମବଙ୍ଗକୁ 14,205 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ 10ଟି ଅମୃତ ଭାରତ ଷ୍ଟେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 9ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ କେତେକ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଆଗାମୀ 5 ବର୍ଷ ମଧ୍ୟରେ କୋଲକାତା ମେଟ୍ରୋ ପାଇଁ 60ଟି ଆଧୁନିକ ଟ୍ରେନ୍ ପ୍ରଚଳନ କରିବାର ଯୋଜନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କରିଛି। ଜାପାନର କାକାମିଗାହାରାଠାରେ ଆଜି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ପୂର୍ତ୍ତି ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅଧିନାୟକ କେତନ କୁଶୱାହା 1 ଗୋଲ୍ ସ୍କୋର କରିଛନ୍ତି। ତୃତୀୟ ଥର ପାଇଁ ଭାରତ ଏହି ଟାଇଟଲ୍ ଜିତିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ 3-0 ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳଗତ ଦକ୍ଷତା ଏହା ପ୍ରତିପାଦନ କରୁଛି। ଏହି ବିଜୟ ଯୁବବର୍ଗଙ୍କ ମଧ୍ୟରେ ହକି କ୍ରୀଡ଼ା ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି। ଶ୍ରୀ ମୋଦି ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ଟେଷ୍ଟରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 3 ୱିକେଟ୍ ବିନିମୟରେ 368 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ହାସଲ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ 2ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଜିଆଉର୍ ରହମାନ 1ଟି ୱିକେଟ୍ ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ମାନବ ସୁଥାର ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଗୋଆର ମାରଗାଓଁଠାରେ ଏହି ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଖେଳ ଗୋଲ୍ ଶୂନ୍ୟ ରହିଥିଲା। ଆଗାମୀ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ 16 ଜଣିଆ T20 ଦଳ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ BCCI ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି। ପ୍ରଥମ ଥର ପାଇଁ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଚଳିତ IPL ସିରିଜ୍ରେ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଦଳରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇର BCCI ମୁଖ୍ୟାଳୟଠାରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ୍ ହାସଲ କଲା ଭାରତ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। केन्दुझरे जिलास्तरीय मुख्यमंत्री कन्या विवाह योजना कार्यक्रम अनुष्ठित होईछि। उपमुख्यमंत्री प्रभाती परिडा जोगदेइ 38 जन नवदंपति को आशीर्वाद प्रदान करथिले। आर्थिक दृष्टि दुर्बल परिवारक विवाह जनित बोझ ह्रास, महिलांक सामाजिक सुरक्षा और जौतुक प्रथा निराकरण दिगरे एही योजना सहायक हेउथिबा से कहिथिले। योजना अनुसार प्रत्येक कन्या बैंक खातारे 45,000 टंका जमा करा जिवो बोली से कहिथिले।

0: 38 ଯୋଡ଼ାଙ୍କ ବାହାଘର ଆଜି ସମ୍ପନ୍ନ କଲୁ। ଏକୁ ମିଶାଇ ସାରା ରାଜ୍ୟରେ ଆମେ 1300 ନୂଆ ଦମ୍ପତିଙ୍କର ବାହାଘର କରାଇଲୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଟିଏ ଯୌତୁକ ବିରୋଧୀ ସମାନତା ସହିତ ଏକ ପ୍ରୋତ୍ସାହନ, ବିଧବା ବିବାହ ପାଇଁ ବି ଏକ ପ୍ରୋତ୍ସାହନ। ଆମେ ମହିଳାଙ୍କର ସ୍ଥିତି, ଅବସ୍ଥିତି ଏବଂ ମହିଳାମାନେ ପରିବାର, ଝିଅମାନେ ପରିବାରର ବୋଝ ନୁହନ୍ତି, ୟାକୁ ଅନୁଭବ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏ ଯୋଜନା ଏକ କ୍ରାନ୍ତିକାରୀ ଯୋଜନାର ରୂପ ନେଇଛି ଏବଂ ଏଇଥିରେ ବିବାହିତ କରିଥିବା ଦମ୍ପତିଙ୍କୁ ଆମେ ଆର୍ଥିକ ଏ ବାହାଘର ପାଇଁ ସପୋର୍ଟ ସହିତ ମ୍ୟାରେଜ୍ ସାର୍ଟିଫିକେଟ୍, ଲିଗାଲ୍ ପ୍ରମାଣପତ୍ର ବି ଦେବୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଡ଼ି ହୋଇଥିବା ସମସ୍ତ ଦମ୍ପତି ତାଙ୍କ ଭବିଷ୍ୟତ ଉଜ୍ଜଳ ହଉ, ଏହା ହିଁ ଆମେ ପ୍ରାର୍ଥନା କରୁଛୁ ଏବଂ ଆଶୀର୍ବାଦ କରିବା ପାଇଁ ଏଠିକୁ ଆସୁଛୁ। ବିକାଶ କରିବା, ଉନ୍ନୟନମୂଳକ କାମ କରିବା, ସେ କାମର ଅଲଗା ଆନନ୍ଦ, ଆଉ ଇଏ ଗୋଟେ ଐଶ୍ୱରିକ ବା ନୈସର୍ଗିକ ଖୁସି କି ଆମେ ବି ବାହାଘର କରାଇ ପାରୁଛୁ, ବାହାଘରରେ ସାମିଲ ହେଇପାରୁଛୁ, ସମାଜରେ ଯୋଉଟା ହଜିଯାଉଛି ତାକୁ ସରକାର ବି ସାଉଣ୍ଟି ଆଣିପାରୁଛି, ଏ ପାଇଁ ଆମେ ବହୁତ ଖୁସି।
1: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତତ୍ତ୍ୱାବଧାନରେ କେନ୍ଦୁଝରରେ ରାଜ୍ୟବ୍ୟାପୀ ଶିଶୁ ଶ୍ରମ ନିବାରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି, ଶିଶୁ ଶ୍ରମ କେବଳ ଆଇନଗତ ଉଲ୍ଲଂଘନ ନୁହେଁ, ଏହା ଏକ ସାମାଜିକ ଅନ୍ୟାୟ। ଶିଶୁମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ଓ ପୁନର୍ବାସ ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଅଂଶୀଦାରଙ୍କୁ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା, ନଦୀବନ୍ଧ ସୁଦୃଢ଼ୀକରଣ, ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବା ଏବଂ ଜୁନ୍ ପହିଲାରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଅଙ୍ଗନବାଡ଼ି ଭିତ୍ତିଭୂମି, ସୁଭଦ୍ରା ଯୋଜନା, ଶିଶୁ ପୋଷଣ, ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମର ସ୍ଥିତି ସେ ସମୀକ୍ଷା କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଦିବାସୀଙ୍କ ଉନ୍ନୟନ ପାଇଁ 2026-27 ବାର୍ଷିକ କାର୍ଯ୍ୟଖସଡ଼ା ଏବଂ 2030-31 ପର୍ଯ୍ୟନ୍ତ ଦୀର୍ଘମିଆଦୀ ଯୋଜନାକୁ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ଲକ୍ଷ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସଫଳତାର ସହ ପାଳିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ଆଜି ଶୁଣୁଥିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ସ୍ନେହ ଶ୍ରଦ୍ଧା ଭଲ ପାଇବାର ରଜୁରେ ଆମେମାନେ ବାନ୍ଧି ହେଇ ରହିଛେ ଆଉ ଆମର ଜୀବନକୁ ଅତିବାହିତ କରୁଛେ। ଏଇ ମାଟିରେ ଜନ୍ମ ହେଇଛୁ ଆଉ ଏଇ ମାଟିରେ ବି ଶେଷକୁ ଆମେ ମିଶିଯିବା। ଏଇ ଅଢେଇ ଦିନର ଜୀବନ ଭିତରେ କେବେ କଣ ଆମେ ଚିନ୍ତା କରିଛୁ ଯେ କେତେ କଣ ପାଇଛୁ ଆଉ କଣ ସବୁ ହରେଇଛୁ? ସୁଖର ନିଶାରେ ମସଗୁଲ ହେଇ ମେଞ୍ଚା ମେଞ୍ଚା ଦୁଃଖକୁ ଟାଣି ଆଣିଛୁ। ଦିନକୁ ଦିନ ବଢି ଚାଲିଛି ସାମାଜିକ ସମସ୍ୟା ଆଉ ତା ସହିତ ପ୍ରକୃତି ହରେଇ ଚାଲିଛି ତାର ଭାରସାମ୍ୟ। ହୁ ହୁ ହେଇ ବଢି ଚାଲିଛି ଜନସଂଖ୍ୟା, ଗାଡି ମଟର, କଳକାରଖାନା, ଖଣି ଖାଦାନ, ରାସ୍ତାଘାଟ, ଧୂଳି ଆଉ ଧୂଆଁ ଭିତରେ ଅଣ ନିଶ୍ୱାସୀ ହେଇଯାଉଛି ମଣିଷ ଆଉ ତା ସହିତ ପ୍ରଦୂଷଣର ମାୟାଜାଲରେ କଳୁଷିତ ହେବାରେ ଲାଗିଛି ଆମ ପରିବେଶ। ନିଜ ହାତରେ ନିଜେ ଉଜାଡି ଦେଉଛି ନିଜର ବର୍ତ୍ତମାନ ଆଉ ଭବିଷ୍ୟତକୁ। ଏତେ ଉପଲବ୍ଧି ପରେ ମଧ୍ୟ ସଚେତନ ହେଉନି ଏ ମଣିଷ, ଉନ୍ନତି ପ୍ରଗତି ନାଁରେ ବିପତ୍ତିକୁ ଟାଣି ଆଣୁଛି। ବୃକ୍ଷ ହିଁ ଜୀବନ ଏ କଥାକୁ ପାଶ୍ୱରି ଦେଉଛି କେମିତି? ନା ସବୁକିଛି ଜାଣି ମଧ୍ୟ ଅଜଣାରେ ଅଭିନୟ କରି ଚାଲିଛି। ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା। ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ତାକୁ ଦ୍ରୁମରେ ପରିଣତ କରିବା ଆଉ ସବୁଜିମାମୟ ପରିବେଶ ସୃଷ୍ଟି କରିବା। ଆଧୁନିକତାର ଚାକଚକ୍ୟ ଆଉ ମିଛ ପାରିବା ପଣିଆରୁ ବାହାରି ଆସି ଆମକୁ ବଞ୍ଚିବାକୁ ପଡିବ ପୂର୍ବ ପରି। ଆମରି ହାତରେ ଆମେ ପୁଣି ଥରେ ସଜେଇବା ଆମର ପରିବେଶକୁ। ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଜରିଆରେ ପୃଥିବୀକୁ ସବୁଜିମାରେ ସଜେଇ ଦବା ଆମେ। ପିଲାଟିଏ ଗଛଟିଏ ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହେଇ ଆଗେଇ ଚାଲିବା ଆଗକୁ ଆଗକୁ। ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଯଥେଷ୍ଟ ପରିମାଣରେ ଗୁରୁତ୍ୱ ଦେବା ଆମେମାନେ। ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ତ୍ୱାବଧାନରେ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମର କିପରି ଭାବରେ ସଫଳ ରୂପାୟନ କରାଯାଇପାରିବ ଏହି ବିଷୟରେ ଚିନ୍ତା କରିବା ମଧ୍ୟ ଆମେ। କରୋନା ମହାମାରୀରେ ଯେମିତି ଅମ୍ଳଜାନ ବିନା ମୃତ୍ୟୁ ବରଣ କଲେ ଲୋକମାନେ, ତାର ଯେମିତି ପୁନରାବୃତ୍ତି ନ ହେଉ ସେ କଥାକୁ ମଧ୍ୟ ହୃଦୟଙ୍ଗମ କରିବା ଆମେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବନଖଣ୍ଡ ଅଧିକାରୀ ଅଜିତ ଶତପଥୀ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର ଶ୍ରୋତା ବନ୍ଧୁ,
0: ଆଜି ତ ଆମେ ଆଲୋଚନା କରିବା ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏଇଠି ଗୋଟେ ମନରେ ପ୍ରଶ୍ନ ଆସୁଛି, ଜଳବାୟୁ ଓ ପରିବର୍ତ୍ତିତ ଜଳବାୟୁ କହିଲେ ସାଧାରଣ ଭାବରେ ଆମେ କଣ ବୁଝିବା?
1: ଦେଖନ୍ତୁ, ଜଳବାୟୁ କହିଲେ ଗୋଟିଏ ଅଞ୍ଚଳରେ ଦୀର୍ଘ ଦିନ ଧରି ସାମଗ୍ରିକ ପାଣିପାଗକୁ ଆମେ ଜଳବାୟୁ ବୋଲି କହିଥାଉ।

0: ଆଜ୍ଞା,
1: ଦୀର୍ଘ ସମୟ ଧରି ମାନେ କଣ ନା ବିଗତ 30 ବର୍ଷ ଧରି ଯୋଉ ପ୍ରକାରରେ ପାଣିପାଗ ଚାଲିଛି ତାକୁ ଯଦି ଆମେ ସାମଗ୍ରିକ ଉପାୟରେ ଉପସ୍ଥାପିତ କରିବା ତାକୁ ଆମେ ସେଇ ଅଞ୍ଚଳର ଜଳବାୟୁ ବୋଲି କହିବା। 6 ଋତୁ ରହିଛି ଆମେ ଜାଣିଛେ। 30-40 ବର୍ଷ ହେଲା ଯୋଉ ଆକାରରେ ଆମେ ଆଉ କିଛିଟା ଅନୁଭୂତ କରୁନେ। ଶରତ ଋତୁ ହେଲା, ହେମନ୍ତ ଋତୁ ହେଲା, ବସନ୍ତ ଋତୁ ହେଲା, ଏଗୁଡ଼ାକ ଅନୁଭୂତ କରୁନେ। ଗ୍ରୀଷ୍ମ ଋତୁକୁ ବହୁତ ଆମେ ଦେଖୁଛେ, ବର୍ଷା ଋତୁରେ ଆମେ କିଛି ଇଏ କରିପାରୁଛେ, କିନ୍ତୁ ବର୍ଷା ଋତୁରେ ବି ଆଉ ଶୀତ ଋତୁରେ ବି ଗରମ ଅନୁଭବ କରୁଛେ। ତେଣୁ ଏଇ ଯୋଉ ଗରମ ଆସୁଛି ଆମକୁ ଉଷ୍ମ ଲାଗୁଛି, ଆମ ପୃଥିବୀର ଯୋଉ ତାପମାତ୍ରା ବଢିବାରେ ଲାଗୁଛି ଆଉ ଯୋଉଟା ଆମେ ଅନୁଭୂତ କରୁଛେ, ଏଇ ଯୋଉ ପରିବର୍ତ୍ତନ ହଉଛି ଜଳବାୟୁରେ ତାକୁ ପରିବର୍ତ୍ତିତ ଜଳବାୟୁ ବୋଲି କହୁଛେ।
0: ତାହେଲେ କୁହନ୍ତୁ, ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଆମର କଣ ସବୁ ସମସ୍ୟା ଦେଖା ଦେଇଥାଏ?
1: ପରିବର୍ତ୍ତିତ ଜଳବାୟୁ ହେଲେ ଆମର ଜଳବାୟୁ ସହିତ ସିଧାସଳଖ ଭାବରେ ଜୀବ ଜଗତ ଜଡିତ ରହିଛି। ତେଣୁ ଖାଇବା ପାଇଁ ଆମେ ଯୋଉ ପରିବା ହେଲା, ଖାଦ୍ୟ ହେଲା, ବିଭିନ୍ନ ଜିନିଷ ଉପରେ ଆମେ ଯୋଉ ଉଦ୍ଭିଦ ଜଗତ ଉପରେ ଯୋଉ
0: ନିର୍ଭର
1: କରୁଛେ, ଏଇ ଯୋଉ ପାଣିପାଗ ପରିବର୍ତ୍ତନ ଯୋଗୁଁ ଯୋଉଥିରେ କି ଆପଣଙ୍କର କଣ ହଉଛି ନା ବର୍ଷା ଠିକ ଭାବରେ ହଉନାହିଁ, ଗରମ ଅସହ୍ୟ ହେଇଯାଉଛି, ଆଉ ସେ ଭିତରେ ବି ବିଭିନ୍ନ ପ୍ରକାରର ଯୋଉ ବାତ୍ୟା ହେଲା, ଝଡ଼ ହେଲା, ବିଭିନ୍ନ ପ୍ରକାରର ଯୋଉ
0: ଦୈବୀ
1: ଦୁର୍ବିପାକ ବଢି ବଢି ଯାଉଛି, ଏସବୁରେ ଆମର ଯୋଉ ଖାଦ୍ୟାବସ୍ଥାନ ଅଛି, ଆମର ଯୋଉ ଖାଇବା ପାଇଁ ଯୋଉ ଯୋଗାଡ଼ ରହିଛି ତାହା ଉପରେ ଗୋଟେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହଉଛି, ଆମେ ସେଟା ଅନୁଭୂତ କରୁଛେ, ସମସ୍ତେ ଜାଣିଛେ। ବର୍ତ୍ତମାନ ଖାଦ୍ୟ ସମସ୍ୟା ଗୋଟେ ଅତି ଜଟିଳ ହେବାକୁ ଗଲାଣି, ତା ସହିତ ଆମକୁ ପାଣି ମିଳିବାଟା, ପିଇବା ପାଇଁ ପାଣି, ଏଇଟା ଗୋଟେ ବହୁତ ଜଟିଳ ହେବାକୁ ଗଲାଣି। ମୁଁ ଭାବିବି ଯେ ପାଗ ପରିବର୍ତ୍ତନ, ଯୋଉ ଜଳବାୟୁ ପରିବର୍ତ୍ତନର ଇଏ
0: ପ୍ରଭାବ
1: କହିଲେ ଅତ୍ୟୁକ୍ତି ହେବନି।
0: ସାର, ଜଳବାୟୁ ସହିତ ବନୀକରଣର ସମ୍ପର୍କ କଣ ରହିଛି?
1: ଯଦି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି, ବୈଜ୍ଞାନିକ ମାନେ ଯେତେବେଳେ ଦେଖୁଛନ୍ତି ଯେ ଆକୁ କେମିତି ସମାଧାନ କରିହବ, ଏଇ ଯୋଉ ଜଳବାୟୁ ପରିବର୍ତ୍ତନ କାହିଁକି ହଉଛି, ପ୍ରଥମେ ଆମେ ଦେଖିବା, ଆମେ ଫସିଲ ଫୁଏଲ ୟୁଜ୍ କରୁଛେ, ଆମେ ଗାଡ଼ିରେ ତେଲ ପକଉଛେ, କୋଇଲା ଜଳେଇକରି ଆମେ ବିଦ୍ୟୁତ ପାଉଛେ, ଆମେ ବିଭିନ୍ନ ପ୍ରକାରର ଫସିଲ ଯୋଉ ତୈଳ ଜାତୀୟ ବ୍ୟବହାର କରୁଛେ, କାରଖାନାରେ ହଉ କି ଆମ ନିଜ ଘରେ ବି ହଉ କି ଯେକୌଣସି ପ୍ରକାରରେ ହଉ, ଆମେ ସେଥିପାଇଁ ଯେତେ ଫସିଲ ଫୁଏଲ ଯୋଉ ଜୀବାଶ୍ମ ତେଲ ଯୋଉଟା ପେଟ୍ରୋଲ ଡିଜେଲ ଏଗୁଡ଼ାକ ଜିନିଷ କହୁଛେ, ସେଗୁଡ଼ାକ ଆମେ ଯେତେ ୟୁଜ୍ କରୁଛେ ତା ଦ୍ୱାରା ଆମର ବାୟୁମଣ୍ଡଳକୁ କାର୍ବନ ଯୋଉଟା ନିର୍ଗତ ହଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ୍ସ ଯୋଉ କହୁଛେ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ୍ ଗ୍ୟାସ୍ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯୋଉଟାକି ସୂର୍ଯ୍ୟର ଯୋଉ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକିରି ଆମ ପୃଥିବୀରେ ପଡ଼ିକି ଯୋଉ ତାପମାତ୍ରାଟା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି ଆଉ ଆମେ ସେଇଟାକୁ ଅନୁଭବ କରୁଛେ। ତାହାଦ୍ୱାରା କ'ଣ ହେଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯୋଉ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯୋଉ ସ୍ରୋତ ରହିଲା ସେଗୁଡ଼ିକ ଚେଞ୍ଜ ଆସୁଛି, ଏଇସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହେଉଛି। ଯଦି ଆମର ଏଇ ଯୋଉ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯୋଉ କନଷ୍ଟିଚ୍ୟୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍ଟାକୁ ନିଜେ ଶୋଷଣ କରିଦିଏ ଆମର ବାୟୁମଣ୍ଡଳ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତାଦ୍ୱାରା କି ପୃଥିବୀର ଏଇ ଯୋଉ ପ୍ରକାରର ଉଷ୍ଣତା ବଢୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯୋଉ
0: ମାତ୍ରା
1: ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ ଆଉ ତାଦ୍ୱାରା ଆମକୁ କିଛି ସମାଧାନ ମିଳିଯିବ।
0: ସାର, ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
1: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କଣ ହଉଛି, ସହରାଞ୍ଚଳରେ ସିମେଣ୍ଟର କଂକ୍ରିଟ ଜଙ୍ଗଲ ସୃଷ୍ଟି ହଉଛି ଜାଣୁଛନ୍ତି, ତା ସହିତ ରାସ୍ତାଘାଟରେ ବି ଆମର ପିଚୁ ରାସ୍ତା ତିଆରି ହଉଛି ଜାଣୁଛନ୍ତି, ଏଗୁଡ଼ିକ ଉପରେ ଯେତେବେଳେ ସୂର୍ଯ୍ୟ ରଶ୍ମି ପଡୁଛି ସେ ଆହୁରି ତାପମାତ୍ରା ସୃଷ୍ଟି କରୁଛି। ତା ଛଡା ବର୍ତ୍ତମାନ ତ ଆପଣ ଦେଖିଥିବେ ଘରେ ଘରେ ଏସି ହେଲାଣି, ଏୟାର କଣ୍ଡିସନ ଭିତରେ ସିଏ ଉତ୍ତାପ କ୍ରିଏଟ୍ କରୁଛି, ଏଇସବୁ ଉତ୍ତାପ ମିଶିଲା ବେଳକୁ ଗୋଟେ ଗୋଟେ ହିଟ୍ ଆଇଲ୍ୟାଣ୍ଡ ବୋଲି କହନ୍ତି, ଉତ୍ତାପର ଦ୍ୱୀପ କହିଲେ ଚଳେ, ଏଇ ଟାଇପ୍ର ହିଟ୍ ଆଇଲ୍ୟାଣ୍ଡ ସହର ଭିତରେ ସୃଷ୍ଟି ହଉଛି। ଏ ହିଟ୍ ଆଇଲ୍ୟାଣ୍ଡ ଗୁଡାକର ଯୋଉ ରହିଛି ସେଇ ତାପମାତ୍ରାକୁ କେମିତି ଆମେ ତାକୁ ସମାଧାନ କରିପାରିବା, ଯଦି ଆମେ ଗଛ ଲଗେଇବା ତାହେଲେ ଗଛ ଯୋଉ ଜଳବାୟୁରୁ କାର୍ବନ ଡାଇଅକ୍ସାଇଡ୍ ତ ନେବ, ଦ୍ୱିତୀୟରେ ଯୋଉ ଜଳୀୟ ଅଂଶ ରହିଛି ସେଗୁଡାକୁ ଯେତେବେଳେ ସିଏ ନେଇ ଛାଡ଼ିବ ସିଏ ବି ଗୋଟେ ଥଣ୍ଡା ଏଫେକ୍ଟ ଦେବ। ତେଣୁ ଗଛ ଆମେ ଯେତେ ଲଗେଇ ପାରିବା ସହରାଞ୍ଚଳରେ ଯେତେ ଜାଗାରେ ହଉ, ଗଛ ଯେତେ ଲଗେଇ ପାରିବା, ଏକ ଇଏ କାର୍ବନ ଡାଇଅକ୍ସାଇଡ୍ କୁ ସିଏ

0: କରିବ, ନିଜ ଭିତରେ ରଖିବ, ନିଜ ଶରୀରରେ ଧାରଣ କରିବ, ଦ୍ୱିତୀୟରେ ଜଳୀୟ ଅଂଶକୁ ସିଏ ଆଣିବ ଆଉ ବାହାରକୁ ଛାଡ଼ିବ। ଇଏ ଯୋଉ ଜିନିଷ କରିବ ଇଏ ଗୋଟେ କୁଲିଂ ଏଫେକ୍ଟ, ଥଣ୍ଡା ଏଫେକ୍ଟ ଦେବ। ଏଇଥିପାଇଁ ଆମକୁ ଗଛ ନିହାତି ଦରକାର ସହରାଞ୍ଚଳରେ କହିବି।
1: ସାର୍, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଜନା, ଏଟା କେବେଠାରୁ ଆରମ୍ଭ ହେଲା ବା କୋଉ କୋଉ ସହରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ଆଉ କି ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଉଛି?
0: ସହରାଞ୍ଚଳର ବନୀକରଣ ମାନେ ଆମେ ଅର୍ବାନ୍ ଫରେଷ୍ଟ କହୁ। ଅର୍ବାନ୍ ଫରେଷ୍ଟ ଗୋଟେ କନ୍ସେପ୍ଟ ଆସିଲା 2018-19 ମସିହା ବେଳକୁ। ସେଥିରେ ଆମକୁ କୁହାଗଲା ଯେ ଯୋଉ କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ ଆମର ପ୍ଲାଣ୍ଟେସନ ଗୁଡା ଅଛି, ଜଙ୍ଗଲ ବି ରହିଛି, ସେଇ ଜଙ୍ଗଲ ଯଦି 70%ରୁ ଅଧିକ ଗଛ ରହିଛି ସେଟାକୁ ଆମେ 10 ହେକ୍ଟର ହଉ, 15 ହେକ୍ଟର ହଉ, 40 ହେକ୍ଟର ତାକୁ ଆମେ ଜଗାରଖା କରି ସୁରକ୍ଷା ଦେଇ ତାକୁ ସୁରକ୍ଷା ବାଡ଼ ଗୋଟେ କ୍ରିଏଟ୍ କରି ସେ ଭିତରେ ଯଦି ଚଲା ରାସ୍ତାଟିଏ କରିଦେଲେ, ଲୋକମାନଙ୍କୁ ବସା ଉଠା କରେଇଲେ, ତା ବାଦେ ଆମେ ସେଥିରେ ଯଦି ଆହୁରି ଘନତ୍ୱ ବଢ଼େଇଲେ ଗଛ ଗୁଡ଼ିକର, ତାର ସିଧାସଳଖ ପ୍ରଭାବ ସେ ଯୋଉ ଗୋଟେ କୁଲିଂ ଏଫେକ୍ଟ ଦେବ ସେ ସହରକୁ ପ୍ରଭାବ କରିବ। ସହରରେ ରହୁଥିବା ଲୋକମାନେ ସେଥିଦ୍ୱାରା ଏକ ତ ନିଜର ହେଲ୍ଥ ଠିକ ରହିବ, ନିଜେ ପ୍ରକୃତି ସହିତ ଯୋଡ଼ି ହୋଇପାରିବେ, ତା ସହିତ ପରିବେଶ ବି, ପରିବେଶରେ ଯୋଉ କ୍ଲାଇମେଟିକ ଚେଞ୍ଜ ରହୁଛି, ଜଳବାୟୁ ପରିବର୍ତ୍ତନ ରହୁଛି, ତାକୁ ବି ଇଏ ବହୁ ପ୍ରକାରେ ସମାଧାନ କରିପାରିବ। ଯେମିତି ଆମେ ଭୁବନେଶ୍ୱର ଏବେ କରିଛେ ଆନନ୍ଦବନ, ଆନନ୍ଦବନ ଗୋଟେ ପୁରୁଣା ପ୍ଲାଣ୍ଟେସନ, ସେମିତି ଗୁଡ଼ାଏ ପ୍ଲାଣ୍ଟେସନ ବିଭିନ୍ନ ସହର ପାଖାପାଖି ଏରିଆରେ ରହିଛି, ଆଉ ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି। ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢ଼େଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢ଼େଇବା, ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
1: ଆଜ୍ଞା ସାର୍, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱରରେ ସୃଷ୍ଟି ହେଇଛି, ସେ ସବୁ କୋଉ କୋଉ ପ୍ରକାରର ଗଛ ଆମେ ଲଗେଇ ପାରିବା? ନା ସବୁ ପ୍ରକାର ଗଛ ଲଗେଇ
0: ପାରିବା? ଆମର ନିଜ ଅଞ୍ଚଳର ଗଛ ସେଇଗୁଡ଼ିକ ହିଁ ଲଗା ହେଇଛି, ସେଗୁଡ଼ିକ ହିଁ ଆମେ ଲଗଉଛୁ। ମାନେ କାହିଁକି ନା ଅନ୍ୟ କିଛି ବାହାରର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ଵ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢ଼ିବନି, ଲାଭ କଣ ସେମିତି
1: ଅଛି?
0: ତେଣୁ ଆମର କୋଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାରର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ, ତାଦ୍ୱାରା ଜୀବ ଆଉ ଉଦ୍ଭିଦ ଭିତରର ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢ଼ି ଉଠିବ, ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ, ଆଉ ସେଇଟା ନିହାତି ଦରକାର ସହରାଞ୍ଚଳର ଲୋକମାନଙ୍କର ମାନସିକ ଯୋଉ ଟକ୍ସିକ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ ରିଲିଜ ସେଣ୍ଟର, ସେଗୁଡାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ ଆପଣଙ୍କର ଦୂରେଇଯିବ, ଆପଣଙ୍କର ଟକ୍ସିକ ଏଫେକ୍ଟ ଦୂରେଇଯିବ, ଆଜିକାଲିର ଜେନେରେସନ କହନ୍ତି ଡିଟକ୍ସ ଏରିଆ ଗୁଡାକ, ତେଣୁ ସେଇ ପ୍ରଭାବ ଗୁଡାକ ଆମେ କ୍ରିଏଟ୍ କରିବାକୁ ବି ପଡିବ।
1: ସାର୍, ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁ ଜିମା ଭରା ପରିବେଶରେ କିଛି ସମୟ ବସିଯିବା, ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ବି ଲାଗିଥାଏ, ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି, ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧ ହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୂରୀଭୂତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଏଇ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି?
0: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ। ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡ଼ିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। July 1 ତାରିଖଠୁ
1: ବନ ମହୋତ୍ସବ
0: ଯୋଉ ହୁଏ, ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10ଟି ଚାରା ଦଉ, ଟଙ୍କାଟେ ଲେଖାଏଁ ନେଇକି, ତ ସେମାନେ ବି ନିଜ ଘର ବାଡ଼ିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ, ଆଉ ସେଇଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢ଼େଇ ପାରିବେ।
1: ସାର୍, ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ, କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି ଯୋଉମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
0: ସେମିତି ତ ସମ୍ଭବ ନୁହଁ, କାହିଁକି ନା ବହୁତ ଲକ୍ଷ ଲକ୍ଷ ଗଛ ବଣ୍ଟା ଯାଉଛି, ଆଉ ତାକୁ ଟ୍ରାକ୍ କରିବା, ତାକୁ ସେମାନେ କେମିତି ଲଗେଇଲେ ଜାଣିବା ସେଇଟା ତ ସମ୍ଭବ ନୁହଁ, କିନ୍ତୁ ଆମେ ସବୁବେଳେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁ ଯେ ଗଛଟିଏ ଯଦି ନଉଛନ୍ତି ଲଗଉଛନ୍ତି, ତାକୁ ବଢେଇବା ବି ଆମର ନିହାତି ଜରୁରୀ ରହିଛି ଆଉ ଦାୟିତ୍ୱ ରହିଛି। ତେଣୁ ଯଦି ଗଛଟିଏ ମୁଁ ନେଲି, ଯେମିତି ଆଜିକାଲି ଆପଣମାନେ ଦେଖୁଥିବେ ଗୁଡ଼ାଏ ଜାଗାରେ ଗଛଟିଏ ଲଗେଇବେ, 15 ଜଣ ଠିଆ ହେଇଥିବେ ଗଛଟିଏ ଧରିକିରି ପାଣି ପକାଉଥିବେ, ସେଗୁଡ଼ାକ ନକରି ଆମେ ଯଦି ନିଜକୁ ନିଜେ ନ ଠକି ଏକ୍ଚୁଆଲି ଗଛଟିଏ ଲଗେଇବା, ଆଉ ତାର ଜଗାରଖା କରିବା, ତାକୁ ବଢେଇବା,
1: ଗୋଟେ ବଡ ଦ୍ରୁମରେ ପରିଣତ କରିବା,
0: ଦ୍ରୁମରେ ପରିଣତ କରିବା, ଯେମିତିକି ଆମର ଜେଜେବାପା ତାଙ୍କ ଜେଜେବାପା କରିଥିଲେ ବୋଲି ଆଜି ଆମେ ବଞ୍ଚିଛେ। ଆମେ ଯଦି ସେଇ ଜିନିଷଟା ଆମର

0: ନାତି ତାର ନାତି
1: ଆଗାମୀ ପିଢି ପାଇଁ ସହାୟକ ହବ ସାର୍।
0: ଯଦି ଆମେ ତାଙ୍କୁ ହସ୍ତାନ୍ତର ନ କରିବା ତାହେଲେ ଆମେ ଦୋଷୀ ହୋଇ ରହିବା, ଆମେ ଗୋଟେ ପାପି ଆଖ୍ୟା ପାଇବା। ତେଣୁ ସେଇଠି ମୁଁ କହିବି ଯେ ଆମେ ଯାହା ପାଇଛେ ଆମ ପୂର୍ବପୁରୁଷଙ୍କଠୁ, ଏତେ ସୁନ୍ଦର ପୃଥିବୀଟା ପାଇଛେ, ତାକୁ ଆମେ ସୁନ୍ଦର ଭାବରେ ହିଁ ଗଢ଼ିକି ଆଉ ଆଗାମୀ ପିଢ଼ିକୁ ଦେବା, ଇଏ ଆମର କର୍ତ୍ତବ୍ୟ।
1: ସେଇଠି ଯୋଉ ଆପଣ କହିଲେ ସଚେତନତା କଥା, ଏ ଯୋଉ ସଚେତନତା ବନ ବିଭାଗ ଲୋକମାନଙ୍କ ମନରେ କେମିତି ସୃଷ୍ଟି କରିଥାଏ, କୋଉ କୋଉ ମାଧ୍ୟମରେ ସଚେତନତା ସୃଷ୍ଟି କରିଥାଏ?
0: ଦେଖୁନ୍, ସଚେତନତା ବିଭିନ୍ନ ସଭା ସମିତି, ନାଟ ତାମସା, ଆମର ପାଲା, ଏ ଦ୍ୱାରା ତ ହଉଛି, ଲୋକମାନେ ବୁଝୁଛନ୍ତି ଜାଣୁଛନ୍ତି। କିନ୍ତୁ ସବୁଠୁ ପ୍ରଭାବଶାଳୀ ମୁଁ ଯାହା ଦେଖିଲି, ଲୋକମାନେ ଯେତେବେଳେ ସହର ଭିତରେ ଗୋଟେ ବନର ଅନୁଭୂତି ପାଇବେ, କାହିଁକିନା ସହର ଭିତରେ ମିଳେନି, ପାର୍କ ମିଳେ, ପାର୍କରେ ତ ଆପଣମାନେ ଜାଣୁଥିବେ କିଛି ଗଛ ହିଁ ନାହିଁ। ଯଦି ସହର ଭିତରେ ଆମେ କିଛି ଜଙ୍ଗଲର ଅନୁଭୂତି ପାଉଛେ, ଜଙ୍ଗଲର ଅନୁଭୂତି ମାନେ କ'ଣ, ଆମେ ସେଠି ଆମେ ରାସ୍ତା ଯୋଉ କରୁଛେ, ଯାହା ବି କରୁଛେ, ମାଟି ରାସ୍ତା କରିଛେ। ଆପଣ ଆନନ୍ଦବନ ଗଲେ ଦେଖିବେ ମାଟି ରାସ୍ତା ହେଇଛି, ପାଣି ରହିଛି, ଗଛ ଗୁଡାକ ରହିଛି, କିଚିରି ମିଚିରି ଶବ୍ଦ ଶୁଭୁଛି, ପ୍ରଜାପତି ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ପ୍ରାକୃତିକ ଉପାଦାନ ରହିଛି, ତା ସହିତ ଯଦି ଆପଣ ନିଜେ ଯୋଡି ହୋଇପାରିବେ, ଆପଣ ସେଗୁଡିକ ନିଜ ଆଖିରେ ଦେଖିବେ। ସ୍କ୍ରିନରେ ଆମେ ଦେଖୁଛେ, ଆଜିକାଲି ରିଲ୍ସରେ ବାହାରିଲାଣି, ମୋବାଇଲରେ ବାହାରିଲାଣି, ବିଭିନ୍ନ ସ୍କ୍ରିନ ଟାଇମରେ ଆମେ ଦେଖୁଛେ, ବିଭିନ୍ନ ଜିନିଷ ଦେଖୁଛେ, କିନ୍ତୁ ସିଏ ଯେତିକି ପ୍ରଭାବ ପକେଇବନି, ଆପଣ ନିଜ ଆଖିରେ ନିଜେ ଯେତେବେଳେ ଯୋଡ଼ି ହେବେ ପ୍ରକୃତି ସହିତ, ତାହାର ପ୍ରଭାବ ଗୋଟେ ଷ୍ଟ୍ରଙ୍ଗ ସଚେତନା ଆପଣଙ୍କ ଭିତରେ କ୍ରିଏଟ୍ ହବ। ସେଇ ସଚେତନତାଟା ବହୁତ ଇମ୍ପୋର୍ଟାଣ୍ଟ, ଆଉ ସେଥିରେ ଯଦି ଆମେ ଅନୁଭୂତ ହୋଇ, ଆମର ବାଡ଼ିପଟେ ଯଦି ଦୁଇ ଚାରିଟା ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ ଦୁଇ ଚାରିଟା ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢ଼େଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି, ନିଜ ଲୋକ ଭଳି ବଢ଼ିଯାଏ। କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି। ତେଣୁ ଏଇ ଜିନିଷଟା ଯୋଡ଼ି ହେବା ଦରକାର।
1: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ବି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବେ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
0: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାରର ସଚେତନ, ମୁଁ ଯେମିତି କହିଲି ଆପଣଙ୍କୁ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଆଣୁ, କାହିଁକିନା ସେମାନେ ଭବିଷ୍ୟତର ନାଗରିକ ଜାଣିବା ଦରକାର। ସେମାନେ ସେମାନେ ହିଁ ଜଙ୍ଗଲଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ
1: ମୋବାଇଲ ସହିତ ଅଧିକ ସଂଶ୍ଳିଷ୍ଟ ହେଉଛନ୍ତି,
0: କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସ ରଖୁ। ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ବତକୃତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡ଼ିକ, ସେଗୁଡ଼ିକ ପାଳନ ଅବସରରେ ଏଗୁଡ଼ାକ କରାଯାଏ। ତା ଛଡା ମୁଖ୍ୟତଃ ଭାବରେ ମୁଁ ଯୋଉ ଆପଣଙ୍କୁ କହିଲି ଆନନ୍ଦବନ କଲୁ ଆମେ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷାଦାନ କରି, ସେମାନଙ୍କୁ ଗୋଟେ ଗୋଟେ ଏନ୍ଭାରମେଣ୍ଟ ଆମ୍ବାସାଡର କରି, ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥିରେ ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ। ସେମାନଙ୍କୁ ଏନ୍ଭାରମେଣ୍ଟ ଆମ୍ବାସାଡର କରିବା ପାଇଁ ସେ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
1: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହଉଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା? ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଏଇଟା ତ ଯୋଉ ସଫଳତା ରହିଛି, ଆଜିକାଲି ତ ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାରର ଫିଡ୍ବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ, ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡ଼ିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମ ଭୁବନେଶ୍ୱରରେ ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ ତ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟାରେ ବି ଡେଭଲପମେଣ୍ଟ ରହୁଛି, ଇଏ ବିଭିନ୍ନ ଜଙ୍ଗଲ ଜିନିଷ ରହିଛି। କିନ୍ତୁ ଆମର ଯୋଉ ନଦୀ ରହିଛି, ନଦୀ ତଟ ଗୁଡ଼ାକରେ ବି ଆମେ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରିଛୁ, ସେଠି ବି ଏଇ ଟାଇପ୍ର ସହରୀ ବନୀକରଣ ଯୋଜନା କରାଯାଇ ସେଠି ଲୋକମାନଙ୍କ ସହିତ ପ୍ରକୃତିକୁ ଯୋଡ଼ାଯାଇ ସୃଷ୍ଟି କରାଯାଉଛି। କଟକରେ ଆପଣଙ୍କର ଯୋଉଟା ରହିଛି, ଆପଣଙ୍କ ବାଲିଯାତ୍ରା ପଡ଼ିଆ, ସେଠି ଗୋଟେ ମହାନଦୀ ରିଭର ଫ୍ରଣ୍ଟ ବୋଲି ଆସୁଛି, ସେଠି ମହାନଦୀ ରିଭର ଫ୍ରଣ୍ଟରେ ଏଇ ପରିସ୍ଥିତି ରହିଛି, ଜଙ୍ଗଲ ସୃଷ୍ଟି କରାହଉଛି, ସେଠି ବି 56,000 ଗଛ ଲଗା ହେଇଛି, ଆମେ ଏବେ ଲଗେଇଛୁ ବିଗତ 2 ବର୍ଷରେ, ଜଙ୍ଗଲ ଭଳି ଦେଖାଗଲାଣି। ଆପଣ ସେନା ଆଗକୁ ଦେଖୁଛନ୍ତି ଗାଡ଼ି ମଟର ସବୁ ରହିଛି, କିନ୍ତୁ ପଛକୁ ଦେଖିବେ ବହୁତ ଘଞ୍ଚ ହିସାବରେ ଜଙ୍ଗଲ ବଢ଼ିଲାଣି। ତେଣୁ ସେଇଗୁଡ଼ାକରେ ବି ଜଙ୍ଗଲୀକରଣ ରହିଛି, ତାକୁ ବନୀକରଣ ରହିଛି। ଇଏ ତ ଗଲା କଟକ ଭୁବନେଶ୍ୱର କଥା, ବିଭିନ୍ନ ସହର ଯୋଉ ରହିଛି ଓଡ଼ିଶାରେ, ବିଭିନ୍ନ ଗାଁ ଗଣ୍ଡା ବି

0: ଗଡ଼ି ଉଠିଲାଣି, ସବୁଠି ସିମେଣ୍ଟର କାମ, କଂକ୍ରିଟର କାମ ରହିଛି। ତେଣୁ ସମସ୍ତେ ଆମେ ନିଜକୁ ତୟାର କରିବା ଦରକାର ଯେ ଆମେ ଯେଉଁ ଘର କରୁଛେ, ସାହି ପାଖାପାଖି ହେଲା, ବିଭିନ୍ନ ଜାଗାରେ ହେଲା, କିଛି ଗଛ ଆମେ ଲଗେଇବା। ଏବେ ଦେଖନ୍ତୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ, ତାଙ୍କର ଗଲା ବର୍ଷ ମୋତେ କମିଶନର କହିଲେ ଯେ ଆମେ ମିୟାୱାକି ସିଷ୍ଟମରେ ଗଛ ଲଗେଇବା, ଛୋଟ ଛୋଟ ଜାଗା ବି ହଉ, ଛୋଟିଆ ଜାଗାଟି ହଉ। ମିୟାୱାକି ସିଷ୍ଟମରେ କଣ ହଉଛି ଯେ ମିୟାୱାକି ସିଷ୍ଟମ ହଉଛି ଘନତ୍ୱ ଜଙ୍ଗଲ, ଯୋଉଟାକି ଘଞ୍ଚ ହବ। ଆମେ 2.5 meter 2.5 meter ଗଛ ଗୁଡିକ ଲଗଉ, ସେଥିରେ 1 meter 1 meter ଲଗେଇବା। ତେଣୁ ଗୋଟିଏ ହେକ୍ଟରରେ ଯୋଉଠି ଆମେ 1600 ଗଛ ଲଗଉ, ମିୟାୱାକିରେ ଆମେ ସେଠି 8000 ଗଛ ଲଗଉ। ତେଣୁ ଦେଖନ୍ତୁ 8000 ଗଛ ଯେତେବେଳେ ବଢିବ, ଯୋଉ ଆକାରରେ ସିଏ ଗୋଟେ ପ୍ରଭାବ ପକେଇବ, 8000 ଗଛ, ସେଥିରୁ 8000 ଗଛରୁ ମିନିମମ ତ 4000 ଗଛ ଆଗ ବଢିବେ, ଆଉ 4000 ଟିକେ ତଳକୁ ଦବିଯିବେ। ତାଙ୍କ ଭିତରେ ସର୍ଭାଇଭାଲ ଅଫ ଦି ଫିଟେଷ୍ଟ, ସେଇ ଯୋଉ ସିଷ୍ଟମ ଭିତରେ ଯେତେବେଳେ ବଢିଲା ବେଳକୁ ଗଛର ଗୋଟେ କଣ ହବ, ଷ୍ଟୋରେଜ ତିଆରି ହବ। ଗୋଟେ ଆମେ ଯେମିତି ମହଲା ରହୁଛି, ସେମିତି ଗଛର ବି ଗୋଟେ ମହଲା ରହିବ। ସେ ମହଲାଟା ବହୁତ ଇମ୍ପୋର୍ଟାଣ୍ଟ, ସେଇଟା ଜଳବାୟୁ ପାଇଁ ପରିବର୍ତ୍ତନର ସମାଧାନ ଆଣିପାରିବ। ଯୋଉ ଆମର ହିଟ୍ ଆଇଲ୍ୟାଣ୍ଡ ମୁଁ କହୁଛି, ଯୋଉଟାକୁ ଆପଣଙ୍କର ଯୋଉ ଉତ୍ତାପ ହେଇଯାଉଛି ଯୋଉ ଜାଗା, ତାକୁ ବି ଇଏ କରିପାରିବ। ଆଉ ସବୁଠୁ ବଡ ଜିନିଷ ହେଲା ସେଗୁଡ଼ିକ ପାଣି, ଯୋଉ ବର୍ଷା ପାଣି ଯେତେବେଳେ ହଉଛି ତାକୁ ବି ଆମର ମୃତ୍ତିକା ସହିତ ସେଗୁଡ଼ାକୁ ଯୋଡ଼ି ରଖିବାକୁ ସାହାଯ୍ୟ କରିପାରିବ।
1: ସାର୍, ଯୋଉ ଗ୍ଲୋବାଲ ୱାର୍ମିଂ ହଉଛି, ବନୀକରଣ କରିଲେ ମତେ ଲାଗୁଛି ସେଟା କିଛି କମିଯିବ, ସେଥିପାଇଁ କିଛି ଆଉ ସ୍ୱତନ୍ତ୍ର ଯୋଜନା କି କିଛି ପଦକ୍ଷେପ ସରକାର ନଉଛନ୍ତି କି?
0: ଜଳବାୟୁ ପରିବର୍ତ୍ତନ ଉପରେ ଯୋଉ ରହିଛି ବହୁତ ବଡ ଯୋଜନା ରହିଛି, ଏଇଟା ତ କେବଳ ଗଛ ଲଗେଇଦେଲେ ସମାଧାନ ହେଇଯିବ ନୁହଁ, ଇଏ ଯୋଉ ପ୍ରଭାବ ପକଉଛି ଜୀବନଶୈଳୀ ଉପରେ, ଆମର ମାନବ ଜାତି ଉପରେ ଯୋଉ ପ୍ରକାର ପ୍ରଭାବ ପକଉଛି, ସେଥିପାଇଁ ବହୁତ ବଡ ବଡ ଯୋଜନା ରହିଛି ଆମର। ସେଥିରେ ୟୁନାଇଟେଡ ନେସନ୍ସ ର ଯୋଉ COP ଗୋଟାଏ ମିଟିଂ ହୁଏ, ସେଇଠି ବି ବିଭିନ୍ନ ପ୍ରକାରର ଏଗ୍ରିମେଣ୍ଟ, ଚୁକ୍ତି ସ୍ୱାକ୍ଷର ହଉଛି, ତ ବହୁତ ବଡ଼ ଜିନିଷ ରହିଛି, ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି। ମୁଁ କହିବା କଥା ଆମ ଲେଭେଲରେ, ବ୍ୟକ୍ତିଗତ ଲେଭେଲରେ
1: ଆମେ ନିଜକୁ ନିଜେ ଯଦି ଆମେ ସଚେତନ ହବା,
0: ଏବେ ମୋର ଜଣେ ଶ୍ରୋତା ବନ୍ଧୁ ଏଇଟା ଶୁଣୁଛନ୍ତି, ସିଏ କଣ କରିପାରିବେ, ସେଇଟା ହେଲା ବଡ଼ ପ୍ରଶ୍ନ। ମୁଁ କଣ କରିପାରିବି, ସେ ତ କରିବେ, ବହୁତ ଜିନିଷ ହବ, ସେଟା ତ ହଉଛି, ବିଭିନ୍ନ ପ୍ରକାରର ଜିନିଷ ଚାଲିଛି, କିନ୍ତୁ ମୁଁ କଣ କରିପାରିବି, ମୁଁ କଣ କରିପାରିବି, ମୋର ଯୋଉ ଘରଟି ଅଛି, ସପୋଜ ମୋ ଘରେ ଯଦି ଚାରିପଟେ ଜାଗା ରହିଛି, ମୁଁ 5 ଗଛ ଲଗେଇ ପାରିବି, ନାଇଁ ମୋ ପାଖରେ ଜାଗା ନାହିଁ, ମୁଁ ଫ୍ଲାଟରେ ରହୁଛି, ଯଦି ଫ୍ଲାଟରେ ରହୁଛି ମୁଁ ବାଲକୋନିରେ ବି ଗଛଟିଏ ଲଗେଇ ପାରିବି। ଆମେ ଯଦି ଆପାର୍ଟମେଣ୍ଟରେ ରହୁଛେ, 500-600 ଲୋକ, ଆମେ କଣ ଜ୍ଞାନୀ ଲୋକ, ଆମେ ପାଠ ପଢିଛେ, ପାଠ ପଢୁଆ ରିଟାୟାର ହେଇଛେ ଆଜି, କିମ୍ବା ଚାକିରି କରୁଛେ, ବ୍ୟବସାୟ ଅନୁଷ୍ଠାନରେ କାମ କରୁଛେ, କି ସରକାରୀ ଅନୁଷ୍ଠାନରେ କାମ କରୁଛେ, କି ନିଜେ ବ୍ୟବସାୟ କରୁଛେ, ଯାହା ବି କରୁଛେ, ଆମେ ଶିକ୍ଷିତ। ଆମେ ଯଦି କିଛି କରିପାରିବାନି, ଆମେ କଣ କରିପାରିବା,
1: ଦେଖିକି ଅନ୍ୟମାନେ ଶିଖିବା।
0: ଆମେ ଏତେ ବଡ ବଡ 12 ମହଲା 14 ମହଲା 18 ମହଲାରେ ରହୁଛୁ, କରିବୁ କଣ, ଆମଠି ବି ସେଇ ଜିନିଷ ପାଇଁ ବି ବାଟ ରହିଛି। ଚାଇନା ଗୋଟେ ଦେଶ, ସେଠି ତାଙ୍କର 80 ମହଲା 90 ମହଲା ଏତେ ବଡ଼ ଗୁଡିକ ଜଙ୍ଗଲ, ହଁ, ସବୁ ଆପାର୍ଟମେଣ୍ଟ କରିକି ସବୁଜ ରଙ୍ଗ କରିକି ରଖିଛନ୍ତି, ସବୁଜିମାରେ ଭରି ରହିଛନ୍ତି। ତେଣୁ ଆମେ ଯଦି ଗୋଟେ ଖାଲି ପ୍ଲାଷ୍ଟିକ ଦଉଡ଼ି ଯଦି ଆମେ ତଳୁ ଉପରକୁ ରଖି ସେଥିରେ ନଟା ବି ଆମେ ମଡ଼େଇ ଦେଇପାରିବା, ବିଭିନ୍ନ ପ୍ରକାର ନଟା ମିଳୁଛି, ଖୋଜିଲେ ଶହ ଶହ ପ୍ରକାରର ନଟା ମିଳୁଛି, ନଟା ଆଣିକି ଲଗେଇ ପାରିବା। ଆମେ ଏତେ ଖାଇବା, ବହୁତ କିଛି ଖାଉଛେ, ଆମେ ଏମିତି ଖାଉଛେ ଯେ ଗୋଟେ ଚିକେନ ଫିକେନ ଖାଇଦେଲା ବେଳକୁ 2000 ଟଙ୍କାର ଖର୍ଚ୍ଚ କରିଦେଉଛେ, ଅନଲାଇନ୍ରେ ଯୋଉ ମଗେଇ ଦେଇକି ଖାଇଦେ। ଦିଓଳା ନ ଖାଇଲେ ଗୋଟେ ଗୋଟେ ପରିବାର ଯଦି 2-4 ହଜାର ଯୋଗାଡ଼ କରି, 200-400 ଘର ଯୋଉ ଆମେ ସୋସାଇଟି କରିଛେ, ଆମେ ଯଦି ପ୍ରତି 4-5 ମାସରେ ଥରେ ପଇସା ଆଦାୟ କରି ସେଥିରେ ଆମେ ନଟା କେବଳ ଲଗେଇଦବା, ଆମର ୱାଲ୍ ଗୁଡାକ ଯୋଉ ଉତ୍ତାପ ବିକିରଣ କରୁଛନ୍ତି, ଛାତଟା ଯୋଉ ବିକିରଣ କରୁଛି, ଏଇଗୁଡ଼ିକ ଯଦି ଆମେ ଗ୍ରୀନେରୀ କରିଦବା, ତାହେଲେ ବି ତାପମାତ୍ରା ବହୁତ ମାତ୍ରାରେ କମିଯିବ।
1: ସାର୍, ଆପଣ ଜଣେ ବନ ବିଭାଗର ଅଫିସର ହିସାବରେ ପରିବର୍ତ୍ତିତ ଜଳବାୟୁ ଆଉ ସହରାଞ୍ଚଳ ବନୀକରଣକୁ ନେଇ କଣ କହିବେ?
0: ମୁଁ ଏଇ ଜିନିଷଟା କହିବି କେବଳ ଯେ ଆମେ ଗୋଟେ ଧ୍ୱଂସର ମୁଖରେ ଠିଆ ହେଇଛେ,
1: ଆଜ୍ଞା,
0: ଇଏ ଛୋଟିଆ କଥା ନୁହଁ,
1: ନାଇଁ,
0: ପାଣିପାଗ ଆମ ହାତର କଥା ନୁହଁ, କାଲି ସକାଳେ କଣ ହବ କେହି ଜାଣିନାହାନ୍ତି, ବିଭିନ୍ନ ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ଦେଖୁଛେ ନିଜ ଆଖି ଆଗରେ। ଏମିତି ଗୋଟେ ପରିସ୍ଥିତିରେ ଯେତେବେଳେ ଆମର ଛୁଆଟିକୁ ଆମେ ଦେଖିବା, ଆମର ନାତିଟିକୁ ଆମେ ଦେଖିବା, ଆମେ ଭାବିବା କି ଏଇ ପରିସ୍ଥିତିକୁ ଏମାନଙ୍କୁ ଠେଲିଦେବା ବୋଲି? ତେଣୁ ଆଜିଠୁ କିଛି ପ୍ରୟାସ, 4.5 କୋଟି ଲୋକ ରହିଛୁ, ଯଦି 4.5 କୋଟି ଲୋକଙ୍କର ପ୍ରଭାବ ରହିବ ଯେ ନାହିଁ ଆମେ ସବୁଜୀକରଣ କରିବୁ, ଗଛଟିଏ ଲଗେଇବୁ, କି ଉଦ୍ୟାନଟିଏ କରିବୁ, କି ଆମ ଛାତ ଉପରେ ଗ୍ରୀନେରୀ ରଖିବୁ, କି ଆମର ଯୋଉ ଘରର ୱାଲ୍ ରହିଲା, କାନ୍ଥ ରହିଲା, ତାକୁ ଗ୍ରୀନେରୀ ମେଣ୍ଟେନ୍ କରିବୁ, ଆମଠି ସେଇ ଭାବନା ଯଦି ବି ହବ, ଆମଠି ପ୍ରୟାସର କିଛି, ଆମେ ଜାଣିଛେ ସବୁ, ଆମେ ସବୁ କରିପାରୁଛୁ, ଯୋଉଠି କୋଣାର୍କ ପୁରୀ ମନ୍ଦିର ସବୁ ତୋଳି ଦେଇଛେ, ଏଇଗୁଡ଼ା କଣ ଛୋଟିଆ ଜିନିଷ, କିଛି ନାହିଁ ବୋଲି, କିନ୍ତୁ ଆମ ଭିତରେ ଯଦି ଏ ଭାବନାଟି ବି ଆସିପାରିବ,

0: ତାହେଲେ ମୁଁ ଭାବୁଛି ଆମେ ବହୁତ ମାତ୍ରାରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନକୁ ଫେସ୍ କରିପାରିବା ଆଉ ଆମର ଆଗାମୀ ପିଢ଼ିକୁ ଏକ ସବୁଜ ସୁନ୍ଦର ପୃଥିବୀ ଦେଇପାରିବା।
1: ଶେଷରେ ବନୀକରଣକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ଉପଦେଶ ଦେବେ?
0: ମୁଁ ଏତିକି କହିବି ଯେ ଯଦି ଗଛଟିଏ ଲଗେଇବା ତାହେଲେ ତାକୁ ସୁରକ୍ଷା ଦେବା, ତାକୁ ବଢ଼େଇବା, ତାକୁ ନିଜର ସନ୍ତାନ ଭଳି ଦେଖି ତାକୁ ପାଳନ ପୋଷଣ କରି ସିଏ କେମିତି ଫଳପ୍ରଦ ହେବ ଆମ ପାଇଁ, ମୁଁ କହିବି ଯେ ସୁରକ୍ଷା ଦିଅନ୍ତୁ ଗଛକୁ। ଜହି ଜଙ୍ଗଲ ତହିଁ ମଙ୍ଗଲ।
1: ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ବହୁତ ସୁନ୍ଦର ଭାବରେ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ ସମ୍ପର୍କରେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଓ ସେମାନେ ନିଶ୍ଚୟ ଉପକୃତ ହୋଇଥିବେ, ଆଉ ସେମାନେ ନିଶ୍ଚୟ ଆପଣଙ୍କ କଥା ଶୁଣି ନିଜ ଘର ପାଖରେ ବା ଖାଲି ଥିବା ସ୍ଥାନମାନଙ୍କରେ ନିଶ୍ଚୟ ଗୋଟେ ଗୋଟେ ଗଛ ଲଗେଇବେ ବୋଲି ମୁଁ ଆଶା କରୁଛି। ଯାହା ହଉ ସାର୍, ଆପଣ ଆସିଲେ ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଦେଶ ବନ୍ଦନା। କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଗୀତ ରଚନା କରିଛନ୍ତି କୃତିବାସ ନାୟକ।

0: ବାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କାର୍ଯ୍ୟକ୍ରମ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଗୀତିକାର କୃତିବାସ ନାୟକ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ରମାପଦ ନନ୍ଦଙ୍କ ରଚନାରୁ। ଦୁଇ ଗୀତରେ ରହିଛନ୍ତି ସୁଚିତ୍ରା ମହାପାତ୍ର ଓ ସଙ୍ଗୀତା ଗୋସ୍ୱାଇଁ।

0: କାର୍ଯ୍ୟକ୍ରମ ଦେଶବନ୍ଧନ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ, ଶୁଣିପାରିବେ ଏହି ସୂଚନା ପରେ।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସୂର୍ଯ୍ୟ ଗାୟତ୍ରୀଙ୍କ କଣ୍ଠରେ ପୁରାତନ ରଚନାରୁ, ସ୍ୱର ସଂଯୋଜନା ଜମନେଶ ଭାଗବତାର।

ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି କାବ୍ୟା ଲିମୟୀଙ୍କ କଣ୍ଠରେ, ସ୍ୱର ସଂଯୋଜନା ସଚିନ ଲିମୟୀ, ଗୀତିକାର ମୋନାଲି ଡାଲଭି।

କାର୍ଯ୍ୟକ୍ରମର ଶେଷ ଗୀତଟି ଲଭଲି ଶର୍ମାଙ୍କ ସ୍ୱର ସଂଯୋଜନାରୁ। ଗୀତ ରଚନା ଓ କଣ୍ଠଦାନ କରିଛନ୍ତି ହରିରାମ ପଟେଲ।